ଆକାଶ ବାରିପଦା ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 31 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 21 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡ ଯୋଗେ ପ୍ରଚାରିତ ହେଉଛି 102.9 ମେଗାହର୍ଜରେ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 5:58

ଈଶ୍ୱର ଆମକୁ ଯେଉଁ ଅମୂଲ୍ୟ ବସ୍ତୁ ସବୁ ଦେଇଛନ୍ତି ସେଗୁଡ଼ିକ ପାଇଁ ତାଙ୍କୁ କୃତଜ୍ଞତା ଜଣାନ୍ତୁ। ପ୍ରତିଦିନ ସକାଳେ ଆମର ଜାଗ୍ରତ ହେବା ନିଜେ ଏକ ଅଦ୍ଭୁତ ଘଟଣା। ସେଇଥିପାଇଁ ସେହି ସର୍ବଶକ୍ତିମାନ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ କରନ୍ତୁ। ଆକାଶବାଣୀ ବାରିପଦା, ସମୟ ସକାଳ 6ଟା ବାଜିବାକୁ ଯାଉଛି। ହିନ୍ଦୀରେ ସମାଚାର ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ଶିଳ୍ପୀ ମମତା ସାହୁ ଗାଇଥିବା ଭକ୍ତିଗୀତଟି, ରଚନା କରିଛନ୍ତି ବୈକୁଣ୍ଠନାଥ ବ୍ରହ୍ମଚାରୀ।

ଏଇଠି ଶେଷ କରୁଛୁ ଆଜିର ବନ୍ଦନା। ଆଜି କାର୍ଯ୍ୟକ୍ରମର ଶିଳ୍ପୀମାନେ ଥିଲେ ଭିକାରୀ ବଳ, ଅରବିନ୍ଦ ମୁଦୁଲି, ମମତା ସାହୁ, ମନୀଷା ମହାପାତ୍ର ଏବଂ ସୁବାସ ଦାସ। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ନମସ୍କାର ଶ୍ରୋତବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା।
1: ହ୍ୟାଲୋ,
2: ମୁଁ ବାପି ଭାଇ କହୁଥିଲି, କାଣିମହଲି ମୁଣ୍ଡାମଣିରୁ।
1: ଆଚ୍ଛା ବାପି ଭାଇ।
2: ଆଜ୍ଞା।
1: ହଁ, କାଣିମହଲି ମୁଣ୍ଡାମଣି ଅଞ୍ଚଳରେ ଆପଣଙ୍କର ପରିବେଶ କେମିତି?
2: ପରିବେଶ ଥଣ୍ଡା ଅଛି।
1: ଆପଣ କେମିତି ଅଛନ୍ତି କୁହନ୍ତୁ?
2: ଚାରିପାଖ ମାନେ ବିଲ ବାଡ଼ି ଅଛି ନା।
1: ଆଚ୍ଛା।
2: ଆଉ ଗଛ କଣ୍ଟା ବେଶୀ ନାହିଁ, ଗଛ ପତ୍ର, ତେଣୁ କରି ଟିକେ 11 ବେଳକୁ ଆମେ ବାହାରକୁ ବାହାରେନି, ଆଉ ସବୁ ଭିତରେ ରହୁଛି।
1: ଏମିତି ତ ଚାଲିଛି। ଆଚ୍ଛା କୁହନ୍ତୁ ତେବେ ବାପି ଭାଇ, କଣ ଶୁଣେଇବା ହେଲୋ ବରିପଦ କାର୍ଯ୍ୟକ୍ରମରୁ?
2: ମୁସ୍କାନ ଗୀତ ଦେବେ।
1: ଗୀତଟି କଣ କୁହନ୍ତୁ? ଆଚ୍ଛା, ମୁସ୍କାନ ଚଳଚ୍ଚିତ୍ର କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଏଇଟା ଆମର ସମସ୍ତ ଫ୍ୟାମିଲି, ବଡ଼ ଫ୍ୟାମିଲି ନା। ଆମେ ନାଁ ନେଇଯାଉଛି, ମୁଁ ସାବିତ୍ରୀ, ଆଉ ପ୍ରିୟା, ଯଶୋଦା, ପ୍ରିୟା, ଖପାନ, ସୁଜତା, ଆଉ ଜାଲପନା, ବୁଲବୁଲ, ବିଶ୍ୱଜିତ, ସୁକାନ୍ତି, କରୁଣାକର, ନିରଞ୍ଜନ, ଅହଲ୍ୟା, ପୁଷ୍ପାଞ୍ଜଳି, ଅଞ୍ଜଳି, ପ୍ରିୟତମା, ପ୍ରିୟତମା, ମିକି, ପୂଜା, ଶ୍ରୀମତୀ, ମରିଆ ଭାଇ ଶୁଣି।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ବାପି ଭାଇ ଧନ୍ୟବାଦ।
2: ନମସ୍କାର।
1: ନମସ୍କାର।

0: ଆକାଶବାଣୀ ବାରିପଦା।
1: ହଁ ଆକାଶବାଣୀ ବାରିପଦାରୁ କହୁଛି।
0: ହଁ ଗୁଡ୍ ଆଫଟରନୁନ୍ ଦତ୍ତ ଆଜ୍ଞା, ଜୁହାର।
1: ଜୁହାର ଆଉ ସୁବଲ ଭାଇ,
0: ମୁଁ କିଏ କହୁଛେ?
1: ନିଶ୍ଚିତ ଭାବରେ ସୁବଲ ଭାଇ କହୁଛନ୍ତି।
0: ଧନ୍ୟବାଦ ଆଜ୍ଞା, ଧନ୍ୟବାଦ।
1: ଆପଣଙ୍କର ବରଗଡ଼ ଜିଲ୍ଲା?
0: ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ବିଏପୁର ଜିଲ୍ଲା ବରଗଡ଼ରୁ ଆଜ୍ଞା। ଆଉ ଦତ୍ତ ଆଜ୍ଞା ପହେଲା କେନ୍ତା ଅଛନ୍ ଆପଣ କହୁନ୍?
1: ମୁଁ ତ ଭଲ ଅଛି, ଆପଣ କେମିତି ଅଛନ୍ତି କୁହନ୍ତୁ।
0: ମୁଇଁ ବି ବହୁତ ବଢିଆ ଅଛେ ଆଜ୍ଞା, ଏକଦମ ବିନ୍ଦାସ ମସ୍ତ ଅଛେ ଆଜ୍ଞା। ଆର୍ ଆପଣମାନଙ୍କ ସାଙ୍ଗେ କଥା ଲାଗିଗଲେ ଆମେ ଶ୍ରୋତାମାନେ ଆସିକି ବହୁତ ବଢିଆ ହେଇଯାଉ ଆଜ୍ଞା।
1: ଆଚ୍ଛା
0: ଆଜ୍ଞା,
1: କୁହନ୍ତୁ ଆପଣଙ୍କ ଅଞ୍ଚଳରେ ଯେଉଁ ସବୁ ପର୍ବପର୍ବାଣି ଆଗକୁ ଆସୁଛି, ରଥଯାତ୍ରା, ତା ପୂର୍ବରୁ ସ୍ନାନ ପୂର୍ଣ୍ଣିମା, ସେସବୁ ଆପଣଙ୍କର ପାଳନ କରନ୍ତି ନା ନାହିଁ?
0: ଆଉ ଆଗକୁ ଆମର ଯେ ରଥଯାତ୍ରାର ପୂର୍ବ ପ୍ରସ୍ତୁତିର ଚାଲିଛି ଆଜ୍ଞା। ରଥଯାତ୍ରା ଆମର ପହଣ୍ଡି ଗାଁରେ ବି ଧୁମଧାମରେ ପାଳିତ ହେଇଛି ଆଜ୍ଞା। ଆଉ ଆମର ମନୋରଞ୍ଜନ କାର୍ଯ୍ୟକ୍ରମ ବି ବହୁତ ପ୍ରକାର ହେଇଛି ଆଜ୍ଞା।
1: ଆଚ୍ଛା କୁହନ୍ତୁ ତେବେ ସୁବଲ ଭାଇ, କଣ ଶୁଣେଇବା ଆପଣଙ୍କୁ ହେଲ ବାରିପଦ କାର୍ଯ୍ୟକ୍ରମରୁ?
0: ଗୀତ ଶୁଣେଇଦେବେ ଆଜ୍ଞା, ଯେହେତୁ ଆମର ବର୍ଷା ଋତୁର ଆଗମନ ଟିକେ ହେଇବସବ ଆଜ୍ଞା, ଆଷାଢ଼ ଆସିଗଲାନ। ଆଉ ଜଗତନାଥ ଜଗନ୍ନାଥଙ୍କ ତାଙ୍କର ଚରଣ ତଳେ ଆମେ ତାହେଲେ ପ୍ରାର୍ଥନା କରମା ଆଜ୍ଞା, ଏଇ ବର୍ଷ ବର୍ଷାଟା ଭଲ ହେଇକିରି ଆମର ଚାଷୀମାନଙ୍କର ଫସଲ ବି ଭଲ ଆକାରରେ ହଉ। ବର୍ଷା ଉପରେ ଗୋଟେ ଗୀତଟେ ଶୁଣମା ଆଜ୍ଞା, ହିନ୍ଦୀ କଥା ଚିତ୍ରର ଫିଲ୍ମର ନାଁ ହଉଛି ଆଜ୍ଞା।

0: ଗୀତଟି କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଯୋଉଟା ଉତ୍ସର୍ଗ କରିବି ତତେ ଆଜ୍ଞା, ପ୍ରଥମେ ଆପଣଙ୍କୁ ସ୍ପେଶାଲ ଡେଡିକେଟ୍ କରିବି, ଆଉ ଶ୍ରୋତା ମାନଙ୍କ ନାଁ ଟିକେ ନେଲେ ହରେଶ କୁମାର, ଯଶୋନ୍ତ ପୈକ, କରମସାନି ସାହୁ, ଚୈତନ୍ୟ ପଟେଲ, ଚିତ୍ରସେନ ସବୁ, ନାଗୁ ପାତ୍ର, ମନୋଜ କୁମାର ପଟେଲ, ଲକ୍ଷ୍ମୀନାରାୟଣ ବାଘ, ଆମର ହେଲେ ନାରାୟଣ ପ୍ରଧାନ, ନାରାୟଣ ମେହର, ଆନନ୍ଦ ମେହର, ଲୋକନାଥ ଭୋଇ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ସୋନପ୍ରଭାକର, ଚୁଙ୍କି ଚୁଷନ, ଗୀତାୟଣୀ ସାହୁ, ଆମର ଝାରସୁଗୁଡ଼ାର ଦୋଳଗୋବିନ୍ଦ ମିଶ୍ର, ଆହୁରି ଆଜ୍ଞା ଯେତି ବାରିପଦା ଶୁଣୁଥିବା କାର୍ଯ୍ୟକ୍ରମ ସବୁ ଶ୍ରୋତା ମାନଙ୍କୁ ଏଇ ଗୀତଟା ଡେଡିକେଟ୍ ଆଜ୍ଞା।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ସୁବଲ ଭାଇ ଧନ୍ୟବାଦ।
1: ରହୁଛି ଆଜ୍ଞା, ନମସ୍କାର।
0: ନମସ୍କାର।

ମଳୟରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ବୈଠକର ଅଧ୍ୟକ୍ଷତା କରି ସମସ୍ତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଶାରୀ ବ୍ୟବହାର ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପଞ୍ଚାୟତର ସରପଞ୍ଚକୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉଦ୍ଯାପିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 ଜଣ କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ପାଇଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଲ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡା ହୁଆ ନଜର ଆ ରହା ହୈ ଔର ଯହି ତୋ ଯୋଗ କି ତାକତ ହୈ। ଯୋଗ ସବକୋ ଯୋଡତା, ଯୋଗ ସବକୋ ସାଥ ଲାତା।
0: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍ରେ ଯୋଗଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100 ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12 ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ମସିହାଠାରୁ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନ୍ସୁଲ୍ ଜେନେରାଲ୍ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ୍ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ

ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର ତିନୋଟି ଯୁଦ୍ଧପୋତ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି ତିନୋଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବ ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରୟରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, ସିସିଟିଭି ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର ଶତ ପ୍ରତିଶତ କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ ସିସିଟିଭି ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ ଏନ୍ଟିଏ ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଓଆର୍ଏସ୍ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂ ସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16ଟି ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10ଟାରେ ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3ଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ।
ଦେଶର 551ଟି ସହରରେ

0: ନମସ୍କାର।
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଆପଣ ଚିତ୍ରସେନ ଭାଇ କେମିତି ଅଛନ୍ତି?
1: ଆଜ୍ଞା, ମୁଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣ କେମିତି ଅଛନ୍ତି?
0: ମୁଁ ମଧ୍ୟ ଭଲ ଅଛି। ଆପଣଙ୍କର ଅଞ୍ଚଳରେ ପିଲାମାନେ କ'ଣ ଖେଳୁଛନ୍ତି ନା କ'ଣ?
1: ହଁ ହଁ, ଆମର ଘରେ ଖେଳୁଛନ୍ତି,
0: ସାନ ସାନ ପିଲାମାନେ ଖେଳୁଛନ୍ତି ନା? ଆପଣଙ୍କର ଜେଜେମା କେମିତି ଅଛନ୍ତି?
1: ଜେଜେମା ତ ଭଲ ଅଛନ୍,
0: ଆଚ୍ଛା।
1: ତାଙ୍କର ଗୋଡ଼ରେ ଏକା ଟିକେ ପୁରା ପାଦ ଫୁଲି ଗଲା ତ, ଟିକେ କଟି ଗଲା ପୁରା,
0: ଆଚ୍ଛା।
1: ମେଡିସିନ ଦଉଛି।
0: ନିଶ୍ଚିତ ଭାବରେ ଯେହେତୁ ବୟସ ହେଲାନି, ତାଙ୍କର ଯତ୍ନ ନେଉଥିବେ ଆପଣ?
1: ହଁ ଆଜ୍ଞା।
0: କାରଣ ସେଇମାନେ ହେଉଛନ୍ତି ଆମ ପାଇଁ ଭଗବାନ। ଭଗବାନଙ୍କୁ ତ ଆମେ ଦେଖିପାରୁନୁ, ଭଗବାନଙ୍କୁ କୁହାଯାଏ ନିରାକାର, କିନ୍ତୁ ସାକାର ରୂପରେ ଆମ ସାମ୍ନାରେ ଯିଏ ଅଛନ୍ତି, ଆମକୁ ସେମାନେ ଜୀବନର ରାହ ଦେଖାଇଛନ୍ତି, ନାଇଁ କି?
1: କହିବି ବୋଲେ ତ ଆଜ୍ଞା, ମୁଁ ଦେଖିଯିବି ବୋଲୁଛନ୍, ଯେତେ ହେଲେ ମୋର ସାଙ୍ଗ ସଙ୍ଗୀ, ଯେତେ ଆମର ଦୋକାନ ରୋଡ ଲୋକ ମାନେ ବି, ମୋର ଜେଜେମାକୁ 105 ବର୍ଷ ହେଲା ନା, ଉପରେ ବି ହେଲା ନା,
0: ଆଚ୍ଛା।
1: ଆଜ୍ଞା ମୋତେ ତ 60 ହେଲା ଆଜ୍ଞା।
0: କେତେ ହେଲା ଆପଣ?
1: ମୋତେ 60 ହେଇଛି ଆଜ୍ଞା।
0: 60?
1: ହଁ 60।
0: ତେବେ ଆପଣଙ୍କ ମାଆଙ୍କର ବୟସ କେତେ ହେଇଥିବ, ପୁଣି ଆପଣଙ୍କର ଜେଜେମାଙ୍କର ବୟସ?
1: ମୁଁ ଦେଖିଲି ନାତି ନାତୁଣୀ,
0: ନିଶ୍ଚିତ ଭାବରେ
1: ତାର ନାତି ହଉଛି ମୁଁ।
0: ହଁ, ତାମାନେ ଆପଣଙ୍କର ବର୍ତ୍ତମାନ 4ଟା ପିଢ଼ି ଅଛନ୍ତି। ଆପଣଙ୍କର ନାତି, ଆପଣ, ଆପଣଙ୍କର ମା ବାପା, ପୁଣି ଆପଣଙ୍କର ଜେଜେମା।
1: ହଁ ଆଜ୍ଞା, ବଡ ନାନୀର ନାତୁଣୀକୁ ବି ବିହା ହେଲାଣି ନା,
0: ଆଚ୍ଛା,
1: ସେଇଟା ବି ମୋର ନାତୁଣୀ ନା।
0: ହଁ ନିଶ୍ଚିତ, ହଁ ବହୁତ ବଢିଆ କଥା। ତେବେ କୁହନ୍ତୁ, ତେବେ ଚିତ୍ରସେନ ଭାଇ କ'ଣ ଶୁଣେଇବା ଆପଣଙ୍କୁ ହେଲବାରିପଦ କାର୍ଯ୍ୟକ୍ରମରୁ?

0: ଫେରେ ନାମର
1: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
0: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଭାସ୍କର ମହାନ୍ତି, ଆଉ ସୁବଲ କୁମାର ସାହୁ, କରମ ସାନି ସାହୁ, ନାଗୁ ପାତ୍ର।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ, ରହିଲେ ନମସ୍କାର। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।

ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନା କଲେ ଅଶୋକ କୁମାର ଦତ୍ତ। ସମୟ ସକାଳ 9:00। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

ପରେ ପରେ ଶୁଣିଲେ କେତୋଟି ଝୁମର ଗୀତ। ପରିବେଷଣ କଲେ ଶିଳ୍ପୀ ଉଜ୍ଜଳ କୁମାର ବସା ଏବଂ ସାଥୀ। ଆକାଶବାଣୀ ବାରିପଦା।

ସମୟ ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
4: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
3: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
4: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
3: ବିକାଶର ଧାରା ଓଡ଼ିଶା ସାରା।

ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ। ଭଉଣୀ, ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ଶାରୀରିକ ଏବଂ ମାନସିକ ଚାପ ସହିତ ଗତି କରୁଛନ୍ତି। ଏପରି ପରିସ୍ଥିତିରେ ଯୋଗ କରିବା ସେମାନଙ୍କ ପାଇଁ ନିହାତି ଦରକାର। ଏହାଦ୍ୱାରା ଅନେକ ପ୍ରକାରର ରୋଗକୁ ରୋକିବା ସହିତ ଶରୀରକୁ ସକ୍ରିୟ ରଖିଥାଏ ଏବଂ ଚାପ ହ୍ରାସ କରିବାରେ ସାହାଯ୍ୟ।

0: ସାହାଯ୍ୟ କରିଥାଏ। ଆଜିକାଲି ଆମ ସମସ୍ତଙ୍କର ଜୀବନଶୈଳୀ ଖାଦ୍ୟପେୟ ଠିକ୍ ନଥିବାରୁ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛୁ। ଯଦି ଆମେ ଆମର ବ୍ୟସ୍ତବହୁଳ ଜୀବନଶୈଳୀରୁ କିଛି ସମୟ ବାହାର କରି ଯୋଗ କରିବା ତେବେ ନିଜକୁ ସୁସ୍ଥ ରଖିପାରିବା। ତେବେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆସନ୍ତୁ ଶୁଣିବା ଯୋଗ ଶିକ୍ଷକ ପ୍ରଣତି ସ୍ୱାଇଙ୍କ ସହିତ ଆଲୋଚନା। ତାଙ୍କୁ ପ୍ରଥମେ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର ମ୍ୟାଡମ।
0: ଦେଖନ୍ତୁ ଆଜି ଯୋଉ ଆମର ଆଲୋଚନାର ବିଷୟବସ୍ତୁ ରହିଛି ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ, ଏଇ ଯୋଉ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ କ'ଣ ସେ ବିଷୟ ଟିକେ କୁହନ୍ତୁ।
2: ଏଇ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ସର୍ବାଙ୍ଗୀନ ସ୍ୱାସ୍ଥ୍ୟ, ସାମାଜିକ ସଦ୍ଭାବ ଏବଂ ବିଶ୍ୱ କଲ୍ୟାଣ ପାଇଁ ଯୋଗର ଉପକାରିତା ବିଷୟରେ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି କରିବା।
0: ଆଜ୍ଞା।
2: ଏବଂ ବିଶ୍ୱର ସମସ୍ତ ଲୋକଙ୍କୁ ଯୋଗର ଜୀବନଶୈଳୀ ଗ୍ରହଣ କରିବା ପାଇଁ ପ୍ରେରିତ କରିବା, ଯାହାଦ୍ୱାରା ସେମାନେ ସର୍ବାଙ୍ଗୀନ ସ୍ୱାସ୍ଥ୍ୟ, ଆନ୍ତରିକ ସମନ୍ୱୟ, ସାମାଜିକ କଲ୍ୟାଣ ଓ ବିଶ୍ୱ ଶାନ୍ତି ହାସଲ କରିପାରିବେ।
0: ତେବେ ଏ ବର୍ଷର ଥିମ୍ କ'ଣ ରହିଛି?
2: ଏ ବର୍ଷର ଥିମ୍ ରହିଛି ସୁସ୍ଥ ବୃଦ୍ଧାବସ୍ଥା ପାଇଁ ଯୋଗ। ଯୋଗ ମାଧ୍ୟମରେ ଶାରୀରିକ, ମାନସିକ ଓ ଭାବନାତ୍ମକ ସୁସ୍ଥତାକୁ ବଜାୟ ରଖି ସୁସ୍ଥ, ସକ୍ରିୟ ଓ ସମ୍ମାନଜନକ ବୃଦ୍ଧାବସ୍ଥା ଅନୁଭବ କରିବା, ଯାହା ବୟସ ବୃଦ୍ଧି ସହିତ ଶରୀରର ନମନୀୟତା, ସନ୍ତୁଳନ ଶକ୍ତି, ମାନସିକ ସ୍ଥିରତା ଓ ଜୀବନର ମାନକୁ ଉନ୍ନତ କରିଥାଏ। ଯୋଗ ସମସ୍ତ ବୟସର ଲୋକଙ୍କ ପାଇଁ ଏକ ସହଜ ଓ ପ୍ରଭାବଶାଳୀ ସ୍ୱାସ୍ଥ୍ୟ ଉପାୟ ଭାବେ ପରିଚିତ। ସୁସ୍ଥ ବ୍ୟକ୍ତି, ସୁସ୍ଥ ସମାଜ ଓ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ପାଇଁ ଯୋଗର ସାର୍ବଜନୀନ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି ଆନ୍ତର୍ଜାତିକ ଯୋଗ ଦିବସର ମୂଳ ଉଦ୍ଦେଶ୍ୟ।
0: ତେବେ ଆପଣ ତ ଏହି ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଲେ, ତେବେ ଆପଣ ଟିକେ ସଂକ୍ଷେପରେ କହିଦିଅନ୍ତୁ ପ୍ରକୃତରେ ଯୋଗ କ'ଣ?
2: ଯୋଗ ହେଉଛି ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ଯୋଗ ମାନେ ଯୋଡ଼ିବା, ଯୋଉଟାକି ଆତ୍ମା ସହିତ ପରମାତ୍ମାଙ୍କ ମିଳନକୁ ଆମେ କହିବା ଯୋଗ। ଯୋଗ କେବଳ ଆସନ ଓ ବ୍ୟାୟାମ ନୁହେଁ, ଏ ଏକ ପୂର୍ଣ୍ଣ ବିଜ୍ଞାନ। ଏହା ଏକ ସୁସ୍ଥ ସନ୍ତୁଳିତ ଜୀବନ ବଞ୍ଚିବାର କଳା। ଏହା ସକାରାତ୍ମକ ଚିନ୍ତାଧାରା, ଦୈନିକ ମୂଲ୍ୟବୋଧ ଓ ଶାନ୍ତି ପ୍ରଦାନ କରିଥାଏ।
0: ତେବେ ଯୋଗର ପ୍ରକୃଷ୍ଟ ସମୟ କ'ଣ? କୋଉ ସମୟରେ ଆମେ ଯୋଗ କରିବା ଉଚିତ?
2: ଯୋଗର ପ୍ରକୃଷ୍ଟ ସମୟ ହେଉଛି ବ୍ରାହ୍ମମୁହୂର୍ତ୍ତ, ଅର୍ଥାତ୍ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ଯେଉଁ ସମୟ ତାକୁ ଆମେ କହୁଛେ ବ୍ରାହ୍ମମୁହୂର୍ତ୍ତ। ବ୍ରାହ୍ମମୁହୂର୍ତ୍ତର ଶଯ୍ୟାତ୍ୟାଗ ପରେ, ନିତ୍ୟକର୍ମ ସମାପନ ପରେ ଆମେ ଯୋଗ

0: ଯୋଗ ଯୋଗ କେବଳ ଆସନ ଓ ବ୍ୟାୟାମ ନୁହେଁ, ଏ ଏକ ପୂର୍ଣ୍ଣ ବିଜ୍ଞାନ। ଏହା ଏକ ସୁସ୍ଥ ସନ୍ତୁଳିତ ଜୀବନ ବଞ୍ଚିବାର କଳା। ଏହା ସକାରାତ୍ମକ ଚିନ୍ତାଧାରା, ଦୈନିକ ମୂଲ୍ୟବୋଧ ଓ ଶାନ୍ତି ପ୍ରଦାନ କରିଥାଏ।
1: ତେବେ ଯୋଗର ପ୍ରକୃଷ୍ଟ ସମୟ କ'ଣ? କୋଉ ସମୟରେ ଆମେ ଯୋଗ କରିବା ଉଚିତ?
0: ଯୋଗର ପ୍ରକୃଷ୍ଟ ସମୟ ହେଉଛି ବ୍ରାହ୍ମମୁହୂର୍ତ୍ତ, ଅର୍ଥାତ୍ ସୂର୍ଯ୍ୟୋଦୟର ଦେଢ଼ ଘଣ୍ଟା ପୂର୍ବରୁ ଯେଉଁ ସମୟ, ତାକୁ ଆମେ କହୁଛେ ବ୍ରାହ୍ମମୁହୂର୍ତ୍ତ। ବ୍ରାହ୍ମମୁହୂର୍ତ୍ତର ଶଯ୍ୟାତ୍ୟାଗ ପରେ, ନିତ୍ୟକର୍ମ ସମାପନ ପରେ ଆମେ ଯୋଗ, ପ୍ରାଣାୟାମ, ଧ୍ୟାନ ଏସବୁ କରିପାରିବା। କାହିଁକି ଏହି ସମୟରେ ପରିବେଶ ଶାନ୍ତ ଏବଂ ପ୍ରାଣବାୟୁ ଶୁଦ୍ଧ ଥାଏ, ଏବଂ ଆମେ ଯଦି ସକାଳେ ଏତିକି ସମୟ ବି ନ ପାଇବା, ସମୟର ଅଭାବରେ ସନ୍ଧ୍ୟାକାଳରେ ଆମେ ଅଭ୍ୟାସ କରିପାରିବା, କିନ୍ତୁ ଖାଦ୍ୟ ଖାଇବାର 4 ଘଣ୍ଟା ପରେ ଆମେ ଅଭ୍ୟାସ କରିପାରିବା।
1: ଏ ଯେଉଁ ଆପଣ କହିଲେ ଯେ ସକାଳେ ଆମେ ଯୋଗ କରିବା ଉଚିତ, ତା ପୂର୍ବରୁ କ'ଣ ଖାଇବା ଦରକାର?
0: ନିତ୍ୟକର୍ମ ସମାପନ ପରେ ଆମର ପାକସ୍ଥଳୀ ଖାଲି ହେଇଯାଏ, ସେଥିପାଇଁ ଆମେ ଅଳ୍ପ କିଛି ସ୍ୱଳ୍ପାହାର କିଛି ଗ୍ରହଣ କରି ଆମେ ଯୋଗ କରିପାରିବା। କିନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତି, ସେମାନେ ଖାଲି ପେଟରେ ମଧ୍ୟ ଯୋଗ ପ୍ରାଣାୟାମ କରିପାରିବେ।
1: ଆଜ୍ଞା, ଏଥିପାଇଁ ପୋଷାକ କ'ଣ ପିନ୍ଧିବା ଦରକାର?
0: ସୂତା କପଡ଼ା ଏବଂ ଢିଲା ଢିଲା ପୋଷାକ ପିନ୍ଧିକି ଆମେ ଯୋଗ ପ୍ରାଣାୟାମ କରିପାରିବା।
1: ତେବେ ଯୋଗ ସହିତ ପ୍ରାଣାୟାମର କ'ଣ ସମ୍ପର୍କ ରହିଛି?
0: ଯୋଗ ସହିତ ପ୍ରାଣାୟାମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, କାହିଁକି ନା ଯୋଗ ହେଉଛି ଅଷ୍ଟାଙ୍ଗ ଯୋଗ। ଜନ୍ମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ, ସମାଧି, ଅଷ୍ଟାଙ୍ଗ ଯୋଗର ଚତୁର୍ଥ ଅଙ୍ଗ ହେଉଛି ପ୍ରାଣାୟାମ, ଯୋଉଟାକି ଆମେ ଆସନ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରୁହେ, ପ୍ରାଣାୟାମ କରିବା ଦ୍ୱାରା ଆମ ମନ ସୁସ୍ଥ ରୁହେ। ପ୍ରାଣାୟାମ ଅର୍ଥ ହେଲା ପ୍ରାଣକୁ ବିସ୍ତାର କରିବା, ଯୋଉଟାକି ପ୍ରାଣ ଶକ୍ତିକୁ ବିସ୍ତାର କରିବା। ଆସନ ଶରୀରକୁ ସୁସ୍ଥତା ପ୍ରଦାନ କରେ, ଯୋଉଟାକି ସ୍ଥିରମ ସୁଖମ ଆସନମ। ପ୍ରାଣାୟାମ ହେଉଛି ଶ୍ୱାସ ପ୍ରଶ୍ୱାସକୁ ନିୟନ୍ତ୍ରଣ କରି ମନକୁ ଶାନ୍ତ କରିବା, ତେଣୁ ପ୍ରାଣାୟାମ ବିନା ଯୋଗର ପୂର୍ଣ୍ଣତା ନାହିଁ। ପ୍ରାଣାୟାମ ଦ୍ୱାରା ଫୁସ୍ଫୁସ୍ରେ ଅମ୍ଳଜାନ ନେବାର କ୍ଷମତା ବୃଦ୍ଧି ହୋଇଥାଏ, ଶରୀରକୁ ଶକ୍ତିବାନ କରିଥାଏ। ଆସନ ସହିତ ବା ଯୋଗ ସହିତ ପ୍ରାଣାୟାମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
1: ଯୋଗ କରିବା ଦ୍ୱାରା ମଣିଷ ଶରୀରର କ'ଣ ଲାଭ ହୋଇଥାଏ?
0: ଯୋଗ କରିବା ଦ୍ୱାରା ମଣିଷର ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ସାମାଜିକ ଉନ୍ନତି ଘଟିଥାଏ, ଏବଂ ଶରୀରର ନମନୀୟତା ବୃଦ୍ଧି ପାଇଥାଏ, ଶାରୀରିକ ସୁସ୍ଥତା ଆସିଥାଏ, ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ, ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।
1: ଆପଣ କହିଲେ ଯେ ଯୋଗ କରିବା ଦ୍ୱାରା ଏସବୁ ଲାଭ ହୋଇଥାଏ, ଗୁରୁତର ରୋଗୀ ଯୋଗ କରିପାରିବେ କି?
0: ଗୁରୁତର ରୋଗୀ ମଧ୍ୟ ଯୋଗ କରିପାରିବେ, କେବଳ ସେମାନେ ଯୋଗ ପ୍ରଶିକ୍ଷକ ଏବଂ ଡାକ୍ତରଙ୍କର ତତ୍ତ୍ୱାବଧାନରେ କିଛି ସୂକ୍ଷ୍ମ ଆସନ କରିପାରିବେ, ଯୋଉଟାକି ସୂକ୍ଷ୍ମ ବ୍ୟାୟାମ ଭାବରେ, ଓ ସରଳ ଆସନ, ପ୍ରାଣାୟାମ ଓ ଧ୍ୟାନ ଦ୍ୱାରା ସେ ପୂର୍ଣ୍ଣ ସୁସ୍ଥତା ଲାଭ କରିପାରିବେ।
1: ଏଇ ଯୋଉ ଯୋଗ କରିବା ଦ୍ୱାରା ରୋଗରୁ ଉପଶମ ମିଳିଥାଏ କି?
0: ଆଜ୍ଞା, ହଁ, ଯୋଗ କରିବା ଦ୍ୱାରା ଆମର ଶରୀରକୁ ପୂର୍ଣ୍ଣ ସୁସ୍ଥତା ଲାଭ କରିଥାଏ ଶରୀର, ଏବଂ ରୋଗରୁ ଉପଶମ ମଧ୍ୟ ମିଳିଥାଏ। ଆମେ ଯେତେବେଳେ ଯୋଗ କରୁଛେ, ଆମର ଶାରୀରିକ ଯୋଉ ଆସନ ଗୁଡ଼ିକ ଆମର କରୁଛେ, ଆମର ଶରୀରରେ ଯାହା ବି ବ୍ୟତିକ୍ରମ ଘଟିଛି, ରୋଗ ବଢ଼ିଛି, ଆମେ କରିବା ଦ୍ୱାରା ଆମର ବ୍ଲଡ୍ ସର୍କୁଲେସନ୍ ବଢ଼ିଥାଏ, ଅକ୍ସିଜେନ୍ ନେବାର କ୍ଷମତା ବୃଦ୍ଧି ପାଇଥାଏ, ଶାରୀରିକ ତେଜ ବଢ଼ିଥାଏ, ଆଉ ଶକ୍ତିବାନ ବନିଥାଏ ଶରୀର।
1: ଧରନ୍ତୁ ଜଣେ ଗର୍ଭବତୀ ମହିଳା, ବୃଦ୍ଧ ବୃଦ୍ଧା, ସେମାନେ କୋଉ ପ୍ରକାରର ଯୋଗ କରିପାରିବେ?
0: ଗର୍ଭବତୀ ମହିଳାମାନଙ୍କ କଥା ତ ମୁଁ ପ୍ରଥମେ କହିବି। ପ୍ରଥମ 3 ମାସ, ଯେତେବେଳେ ଗର୍ଭଧାରଣର ପ୍ରଥମ 3 ମାସ, କୌଣସି ଆସନ କରିବା ଉଚିତ ନୁହେଁ, କେବଳ ଯୋଗ ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ କିଛି ସରଳ ପ୍ରାଣାୟାମ, ଧ୍ୟାନ ଏହିସବୁ କରିପାରିବେ। ତାପରେ ଯେତେବେଳେ 3 ମାସ ପରେ କୌଣସି ଯୋଗ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ସରଳ ଆସନ, ପ୍ରାଣାୟାମ ଏବଂ ଧ୍ୟାନ କରିପାରିବେ।
1: ଏସବୁ କରିବା ଦ୍ୱାରା ତାଙ୍କର କ'ଣ ଉପକାର ହୋଇଥାଏ?
0: ଏହିସବୁ କରିବା ଦ୍ୱାରା ଶରୀରରେ ତାଙ୍କର ନମନୀୟତା ବଢ଼ିଥାଏ, ପିଲାର ଆଧ୍ୟାତ୍ମିକ, ଯେତେବେଳେ ମାଆର ଆଧ୍ୟାତ୍ମିକ ଚିନ୍ତା ଶକ୍ତି ବୃଦ୍ଧି ପାଏ ଯୋଗ କରିବା ଦ୍ୱାରା, ଆସନ, ପ୍ରାଣାୟାମ, ଧ୍ୟାନ କରିବା ଦ୍ୱାରା, ସେହି ଅନୁପାତରେ ଯେଉଁ ପିଲାଟି ଜନ୍ମ ହୁଏ ତା'ର ମଧ୍ୟ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଦିଗରେ ଉନ୍ନତି ଘଟିଥାଏ, ଆଉ ସେ ପୂର୍ବ ସଂସ୍କାର ବଶତଃ ଜନ୍ମ ହୋଇଥାଏ, ଯୋଉଟାକି ସଂସ୍କାରୀ ହୋଇକି ସେ ଜନ୍ମ ହୋଇଥାଏ। ବୃଦ୍ଧ ବୃଦ୍ଧାମାନେ ଯେଉଁମାନେ କି ଶାରୀରିକ ଭାବରେ ଉନ୍ନତ ବା ଚଳପ୍ରଚଳ କରିପାରୁଛନ୍ତି ସେମାନେ ପାଖରେ ଥିବା କୌଣସି

0: ଯୋଗ କେନ୍ଦ୍ରକୁ ଯାଇକି ଯୋଗ କରିପାରିବେ। କାହିଁକି ନା ମ୍ୟାଡାମ, ଏହି ସମୟରେ ମାନସିକ ଭାବରେ ସେମାନେ ଅବସାଦ ହୋଇଥାନ୍ତି ପ୍ରାୟ କି ଘରେ ରହିବା ଦ୍ୱାରା। ତେଣୁ ଯଦି ସେମାନେ ଚଳପ୍ରଚଳ କରିପାରୁଥାନ୍ତି ତାହେଲେ ସରଳ ଆସନ, ସୂକ୍ଷ୍ମ ବ୍ୟାୟାମ, ପ୍ରାଣାୟାମ, ଧ୍ୟାନ କରିକି ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଲାଭ କଲା ପରେ ସେମାନେ କିଛି କିଛି ଆସନ, ସରଳ ଆସନ ଅଭ୍ୟାସ କରିପାରିବେ। ତାହା କରିବା ଦ୍ୱାରା ତାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ, ନମନୀୟତା ବଢ଼ିଥାଏ ଏବଂ ସେମାନେ ନିଜେ ଅନୁଭବ କରନ୍ତି ମୁଁ କରିପାରିବି। ଯୋଗ କରିବା ଦ୍ୱାରା ନିଜର କରିବାର କ୍ଷମତାଟା ବି ବୃଦ୍ଧି ପାଏ।
1: ଆପଣ କୁହନ୍ତୁ ଯେ ଏଇ ଯୋଉ ଯୋଗ କରିବା ଦ୍ୱାରା ମାନସିକ ଚାପ କମିଥାଏ କି?
0: ବର୍ତ୍ତମାନ କର୍ମମୟ ଜୀବନରେ ସମସ୍ତେ ଚାପଗ୍ରସ୍ତ, ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମାନସିକ ଅବସାଦରେ ପରିପୂର୍ଣ୍ଣ। ସେମାନେ ଯେତେବେଳେ ମାନସିକ ଅବସାଦ ଦେଇ ଗତି କରୁଥାନ୍ତି ତାଙ୍କ ପାଇଁକା ନିହାତି ପ୍ରାଣାୟାମ ଆଉ ଧ୍ୟାନ ନିହାତି ଦରକାର। ଆସନ ତ ଶାରୀରିକ ଭାବରେ ଆମକୁ ସୁସ୍ଥତା ପ୍ରଦାନ କରିଥାଏ, କିନ୍ତୁ ବର୍ତ୍ତମାନ ଯୋଉ ଅବସାଦ, ଗୋଟେ ପ୍ରଥମ ଯୁବାବସ୍ଥାରେ ମଧ୍ୟ ଅବସାଦରେ ପୀଡ଼ିତ, ଛାତ୍ରଛାତ୍ରୀମାନେ ବି ଅବସାଦରେ ପୀଡ଼ିତ, କାହିଁକି ନା ଅଧିକ କାର୍ଯ୍ୟ ଚାପ ପାଇଁକା ଏସବୁ ହଉଛି। ପିଲାଙ୍କୁ ଆମେ
1: ପାଠର ପ୍ରେସର ମଧ୍ୟ ଥାଏ,
0: ପାଠର ପ୍ରେସର ହଉଛି ଆଜ୍ ଏ ମାନେ ପ୍ୟାରେଣ୍ଟସ୍ ବା ଆମେ ଯେହେତୁ ଗାର୍ଡିଆନ୍ ଆମେ ପିଲାଙ୍କୁ ପ୍ରେସର ଦଉଛେ ବା ଚାପ ଦଉଛେ ତୁ ଏଇ ପାଠଟା ପଢ଼। ତାଦ୍ୱାରା ତାଙ୍କର ଯଦି ସେଥିରେ ମନ ଲାଗି ନଥାଏ ଅଲଗା ପାଠ ପାଇଁ ସେମାନେ ଇଚ୍ଛା କରୁଥାନ୍ତି, ସେଥିରେ ବି ତାଙ୍କର ମାନସିକ ଚାପ ବୃଦ୍ଧି ପାଏ। ସେଥିପାଇଁ ଯଦି ସେମାନେ ଡେଲି ପ୍ରତିଦିନ ଆସନ, ପ୍ରାଣାୟାମ, ଧ୍ୟାନ କରିବେ ଏ ମାନସିକ ଅବସାଦରୁ ସେମାନଙ୍କୁ ମୁକ୍ତି ମିଳିବ।
1: ତେବେ ଆପଣ ତ ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି ଯୋଗ ଶିକ୍ଷକ ଭାବରେ, ସେଠି ପିଲାମାନଙ୍କୁ କୋଉ ଧରଣର ଯୋଗାସନ ଶିଖେଇଥାନ୍ତି?
0: ପିଲାମାନଙ୍କୁ ପ୍ରଥମେ ମୁଁ ସୂକ୍ଷ୍ମ ବ୍ୟାୟାମ ଯୋଉଟାକି ପିଲାମାନଙ୍କୁ ଏତେ ଆଟ୍ରାକ୍ଟ କରିପାରେନି ସେଥିପାଇଁ ମୁଁ ତାଙ୍କୁ ଏରୋବିକ୍ ଭାବରେ ପିଲାଙ୍କୁ ପ୍ରଥମେ ସୂକ୍ଷ୍ମ ବ୍ୟାୟାମଟା କରାଏ, ତାପରେ ସୂର୍ଯ୍ୟ ନମସ୍କାର, ବୃକ୍ଷାସନ, ତାଡ଼ାସନ, ଏଗୁଡ଼ା ପିଲାଙ୍କର ମାନେ ଏକାଗ୍ରତା ବୃଦ୍ଧି କରେ, ଉଚ୍ଚତା ବି ବଢ଼ାଏ।
1: ଆଜ୍ଞା, ସେ ଯୋଉ ଆସନ ବିଷୟରେ ଆପଣ କହିଲେ ସେଗୁଡ଼ିକ କେମିତି ଆମେ କରିପାରିବା?
0: ଆସନରେ ଛିଡ଼ା ହୋଇକି ବୃକ୍ଷାସନ, ତାଡ଼ାସନ କରାଯାଇପାରିବ, ଆସନ ଉପରେ ଶୋଇକି ମଧ୍ୟ ତାଡ଼ାସନ କରିପାରିବା, ଯୋଉଟାକି ତାଙ୍କର ଶାରୀରିକ ଅଭିବୃଦ୍ଧି ଘଟିବ, ମାନସିକ ବିକାଶ ଘଟିବ। ଆସନ ଉପରେ ଛିଡ଼ା ହୋଇକି ଦୁଇ ହାତକୁ ଉପରକୁ ଉଠାଇକି ଗୋଟେ ନିଜ ସମ୍ମୁଖରେ ବା ଗୋଟେ ଗୋଟେ ବିନ୍ଦୁକୁ ଧ୍ୟାନ କରିକି ନିଶ୍ୱାସ ଭରିକି ଉପର ଆଡ଼କୁ ଟାଣିବା ଆଉ କିଛି ସମୟ କନସେନଟ୍ରେସନ ବା ଧ୍ୟାନରେ ରହିବା, ଯୋଉଟାକି ସେମାନଙ୍କର ଏକାଗ୍ରତା ବୃଦ୍ଧି କରିବ ଆଉ ଉଚ୍ଚତା ମଧ୍ୟ ବଢ଼ାଇବ। ପ୍ରତ୍ୟେକ ସମୟରେ ଆମେ ଯେତେବେଳେ ଗୋଟେ ଜାଗାକୁ ଧ୍ୟାନ କରିବା ସେଟା ହେଉଛି ଅଷ୍ଟାଙ୍ଗ ୟୋଗର ସପ୍ତମ ଅଙ୍ଗ, ଯୋଉଟାକି ଧ୍ୟାନ, ଆଉ କରିବା ଦ୍ୱାରା ପିଲାଙ୍କର ଏକାଗ୍ରତା ବୃଦ୍ଧି ପାଏ ଆଉ ସେଟା ପିଲାଙ୍କ ପାଇଁ ବହୁତ ଦରକାର, ଛାତ୍ରଛାତ୍ରୀଙ୍କ ପାଇଁ ଏଇଟା ବହୁତ ଉପାଦେୟ।
1: ଇଏ ତ କହିଲେ ଯେ ଆମେ ଏହିପରି ଯୋଗ କରିପାରିବା, କିନ୍ତୁ ଯୋଗ କରିବା ପୂର୍ବରୁ କଣ କରିବା ଦରକାର?
0: ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ଉଷୁମ ପାଣି ପିଇବା, ନିତ୍ୟକର୍ମ ଶେଷ କରି ଉପଯୋଗୀ ପୋଷାକ ପିନ୍ଧି ଶୁଦ୍ଧ ଆସନ ବିଛାଇ ଖୋଲା ସ୍ଥାନରେ ଆମେ ଆସନ, ପ୍ରାଣାୟାମ, ଧ୍ୟାନ କରିପାରିବା। ଯୋଗ କରିବା ପୂର୍ବରୁ ପାଣି କିଛି ପିଇକି ଯେଉଁମାନେ ଟିକେ ଶାରୀରିକ ଅସୁସ୍ଥତା ଅନୁଭବ କରନ୍ତି ସେମାନେ କିଛି ହାଲକା ଖାଦ୍ୟ ଖାଇକି ଯୋଗ କରିବେ। କେତେବେଳେ ଯେଉଁମାନଙ୍କର ଗ୍ୟାଷ୍ଟ୍ରିକ୍ ଅଛି, ଅଲସର ଅଛି, ବ୍ଲଟିଂ ହେଉଛି ଖାଇସାରିବା ପରେ, ସେମାନେ ମଳତ୍ୟାଗ ପରେ କିଛି ଖାଦ୍ୟ ଖାଇକି, ହାଲକା ଖାଦ୍ୟ ଖାଇକି ଯୋଗ କରିବାକୁ ଯିବେ। ଆଉ ଯୋଗ କରିବାର ଅଧଘଣ୍ଟା ପରେ ଯଦି ଆପଣ ସ୍ନାନ କରୁଛନ୍ତି ଯୋଗ କରିବା ପୂର୍ବରୁ ତ ସେଇଟା ବହୁତ ଭଲ, ଯଦି ସ୍ନାନ କରିନାହାନ୍ତି ଯୋଗ କରିବାର ଅଧଘଣ୍ଟା ପରେ ଆପଣ ପାଣି ପିଇବେ, ତାର ଅଧଘଣ୍ଟା ପରେ ଆପଣ ସ୍ନାନ କରିବେ। ଆଉ ଖାଦ୍ୟଟା ସବୁବେଳେ ଆମର ପ୍ରାତଃ ଖାଦ୍ୟଟା ଆମକୁ 7:30-8 ଭିତରେ ଆମର ପ୍ରାତଃ ଜଳଖିଆଟା ଖାଇବା ଦରକାର।
1: ଯୋଗ କରିସାରିଲା ପରେ କୋଉ ପ୍ରକାରର ଖାଦ୍ୟ ଖାଇବା ଦରକାର?
0: ଆମକୁ ବର୍ତ୍ତମାନ ତ ଯୋଗ କରିସାରିବା ପରେ ଆମକୁ ଘର ତିଆରି ଖାଦ୍ୟ ଯୋଉଟାକି ସାତ୍ୱିକ ଆହାର ଆମକୁ ଖାଦ୍ୟ ଖାଇବା ଦରକାର, ଜଳଖିଆ ଯୋଉଟା ଆମେ ଖାଇପାରିବା, କିନ୍ତୁ ବାହାର ଖାଦ୍ୟ ଆମେ ସବୁବେଳେ ଆଭଏଡ୍ କରିବା।
1: ଏଇ ଯୋଗରେ କୋଉ ପ୍ରକାରର ଆସନ ସବୁ କରାଯାଏ?
0: ଆସନରେ ବସିକି କରିବା, ବଜ୍ରାସନରେ କରିପାରିବା ଏବଂ ଛିଡ଼ା ହୋଇକି ମଧ୍ୟ ଆମେ କରିପାରିବା। ଛିଡ଼ା ହୋଇକି ଆସନ କରିବା, ସେଥିରେ ତାଡ଼ାସନ, ବୃକ୍ଷାସନ, ଅଶ୍ୱତ୍ଥାସନ ରହୁଛି, ତାପରେ ସୂର୍ଯ୍ୟ ନମସ୍କାର, ଯେଉଁଟାକି ଆମର ପ୍ରତ୍ୟେକ ଶରୀରର ପ୍ରତ୍ୟେକ ଅଙ୍ଗ ଉପରେ ସୂର୍ଯ୍ୟ ନମସ୍କାର ପ୍ରଭାବ ପକାଉଛି, ସେଇଟା ବି ଆମେ ଆସନ ସହିତ

0: ଯୋଡ଼ିବା। ତାପରେ ପେଟ ଉପରେ ଯଦି ଆମେ କ୍ରିୟା ଗୁଡ଼ିକ କରିବା, ଆସୁଛି ସଲ୍ଭାସନ, ନୌକାସନ, ସର୍ପାସନ, ଗତ୍ୟାତ୍ମକ ନୌକାସନ ଆସୁଛି। ଯଦି ବଜ୍ରାସନରେ କରିବା, ମଣ୍ଡୁକାସନ, ଉଷ୍ଟ୍ରାସନ, ଯେଉଁଟାକି ଆମର ଶାରୀରିକ ନମନୀୟତା ପାଇଁ ଉଷ୍ଟ୍ରାସନ, ଯେଉଁମାନଙ୍କର ଅଣ୍ଟା ପେନ୍ ଅଛି, ପ୍ରତ୍ୟେକ ରୋଗ ପାଇଁକା ଅଲଗା ଅଲଗା ଆସନ ଆମେ ସେମାନଙ୍କୁ ଅଭ୍ୟାସ କରାଇଥାଉ। ଧରନ୍ତୁ ଜଣେ ଅଣ୍ଟା ଦରଜ ବା ଅଣ୍ଟାର କିଛି ବ୍ୟାକ୍ ପେନ୍ରେ ସଫର ହେଉଛନ୍ତି ବା ରୋଗରେ ପୀଡ଼ିତ ଅଛନ୍ତି, ଆମେ ତାଙ୍କୁ ବ୍ୟାକୱାର୍ଡ଼ ବେଣ୍ଡିଂ, ଯେଉଁଟାକି ଉଷ୍ଟ୍ରାସନ, ଅର୍ଦ୍ଧକଟି ଚକ୍ରାସନ, ଏଇଭଳି ଆସନ ଯେଉଁଟାକି ପଛପଟକୁ ଆମେ ଝୁଙ୍କିକି କରିପାରିବା ସେଇ ଆସନ କରିବା, ଆଉ ତାଙ୍କୁ ଫରୱାର୍ଡ଼ ବେଣ୍ଡିଂ ଯେଉଁଟାକି ଆଗକୁ ଝୁଙ୍କିକି ଆସନ ଆମେ ତାଙ୍କୁ କରିବା ପାଇଁକା ବାରଣ କରିବା।
1: ତେବେ ଏଇ ଯେଉଁ ଆମେ ଯୋଗାସନ ସବୁ କରୁଛୁ, ଦୈନନ୍ଦିନ ଜୀବନରେ ପ୍ରାୟ ମହିଳାମାନେ କୋଉ ପ୍ରକାରର ଆସନ କରିବା ଉଚିତ ଆଉ ତାକୁ କେମିତି କରିବେ ଟିକେ କହିଦିଅନ୍ତୁ।
0: ଅଶ୍ୱତ୍ଥାସନ ଯେଉଁଟାକି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ, ଆସନ ଉପରେ ସିଧା ଛିଡ଼ା ହୋଇଯିବା, ଡାହାଣ ଗୋଡ଼କୁ ପଛକୁ ନେବା, ଡାହାଣ ହାତର ପାପୁଲିକି ଜଙ୍ଘ ଉପରେ ରଖିବା, ବାମ ହାତକୁ ଉପରକୁ ଉଠାଇକି କାନ ସାଙ୍ଗରେ ଲଗେଇବା, ତାପରେ ପୂର୍ଣ୍ଣ ସ୍ଥିତିରେ ଡାହାଣ ହାତ ଡାହାଣ ଗୋଡ଼କୁ ପ୍ରଥମେ ଉଠାଇବା, ତାପରେ କିଛି ସମୟ ରହିକି ଫେରିଆସିବା, ପୁଣି ସେଇ ଆସନଟାକୁ ଆମେ ପୁଣି ବାମ ପଟରେ କରିବା। ବାମ ଗୋଡ଼କୁ ପଛକୁ ନେଇଯିବା, ବାମ ହାତ ଜଙ୍ଘ ଉପରେ ରଖିବା, ଡାହାଣ ହାତକୁ ଉପରକୁ ଟେକିକି କାନ ସହିତ ଲଗେଇକି ରଖିବା, ପୂର୍ଣ୍ଣ ସ୍ଥିତିରେ ବାମ ହାତ ଆଉ ବାମ ଗୋଡ଼କୁ ଉଠାଇକି ରଖିବା। ଏଇଟା ମହିଳାମାନଙ୍କର ପ୍ରଜନନ ଦୋଷ ଦୂର କରିବାରେ ବହୁତ ଉପକାରୀ। ଆଉ ଏବେ ତ ଆପଣମାନେ ଆମେ ଜାଣିଥିବା ସମାଜରେ ଝିଅମାନଙ୍କର ଯେଉଁ ମାନେ ୟଙ୍ଗ ଏଜ୍ରେ ବା ଯୁବାବସ୍ଥାରେ ଯେଉଁମାନେ ଆମର ବହୁତ ଶାରୀରିକ ଅସୁସ୍ଥତା ସେମାନେ ଅନୁଭବ କରୁଛନ୍ତି, ଯେତେବେଳେ ଋତୁସ୍ରାବ ସମୟରେ 2-4 ମାସ ବ୍ୟତିକ୍ରମ ଘଟୁଛି, ଋତୁସ୍ରାବ ସମୟରେ ଅତ୍ୟଧିକ ପେଟ ଦରଜ, ବିନ୍ଧା, ଅଣ୍ଟା ବିନ୍ଧା ଏସବୁ ଦ୍ୱାରା ବି ସେମାନେ ଏଇସବୁ ରୋଗରେ ସେମାନେ ସମୟ କାଟୁଛନ୍ତି। ତେଣୁ କ'ଣ କରିବା ଆମେ ତାଙ୍କ ପାଇଁକା ପେଟ ଉପରେ ଆସନ କେତେଗୁଡ଼ା କରିବା, କିଛି ଉପଚାର ବି କରିବା, ଯେଉଁଟାକି ପେଟ ଉପରେ ଶଶକା ଆସନ। ପ୍ରଥମ ହେଲା ଆମର ମହିଳାମାନଙ୍କର ଯେଉଁ PCOS ପ୍ରୋବ୍ଲେମ ପାଇଁ ଆମର ତିତିଲି ଆସନ,
1: ତାକୁ ଆମେ କେମିତି କରିବା?
0: ଆସନ ଉପରେ ବସିଯିବା, ଦୁଇ ପାଦକୁ ଶରୀର ପାଖକୁ ନେଇ ଆସିବା, ଦୁଇ ହାତରେ ପାଦକୁ ଧରିବା, ଆଣ୍ଠୁକୁ ଭଲସେ ତଳ ଉପର କରି ହଲେଇବା, ଯେଉଁଟା ଆମ ସେଟା ପେଲଭିକ୍ ରିଜନ ଉପରେ ପ୍ରଭାବ ପକେଇବ, କନଷ୍ଟିପେସନ ବି ଦୂର କରିବ, ଏଇ ଯେଉଁ ପ୍ରଜନନ ଦୋଷ ଗୁଡାକ ଅଛି ତାକୁ ସେ ଦୂର କରିବା। ପେଟ ଉପରେ ବି ଆମେ କରିପାରିବା ଏଇ ରୋଗ ପାଇଁକା, ଯେଉଁଟାକି ସର୍ପାସନ ଆଉ ସଲ୍ଭାସନ, ଏସବୁ ଆସନ କରିବା ଦ୍ୱାରା ଆମର ଏଇ PCOS ପ୍ରୋବ୍ଲେମ ବା ପ୍ରଜନନ ଦୋଷ ଗୁଡିକ ଦୂର ହୋଇଥାଏ।
1: ଯେ ଆଜିକାଲି ମହିଳାମାନେ ପ୍ରାୟ ମେଦବହୁଳତାର ଶିକାର ହେଉଛନ୍ତି, ଆଣ୍ଠୁ ଗଣ୍ଠି ବ୍ୟଥା ମଧ୍ୟ ଦେଖାଯାଉଛି, ସେମାନେ କୋଉ ପ୍ରକାରର ଆସନ କରିବା ଉଚିତ?
0: ବ୍ରାହ୍ମ ମୁହୂର୍ତ୍ତର ଶଯ୍ୟାତ୍ୟାଗ, ଏଇଟା ମୁନି ଋଷି ମାନେ ବହୁତ ବର୍ଷ ଲେଖି ଯାଇଛନ୍ତି, ଯେଉଁଟାକି ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ। ବର୍ତ୍ତମାନ ଡିଜିଟାଲ ଯୁଗରେ ସେମାନେ ବହୁତ ରାତିରେ ଡେରିରେ ଶୋଉଛନ୍ତି, ସକାଳେ ଦିନ ସାରା ଶୋଉଛନ୍ତି। ଯଦି ଆମର ଗୋଟେ ସମୟ ନିର୍ଦ୍ଧାରିତ କରାଯାଇଛି, ଆମେ ଏହି ସମୟରେ ଶୋଇବା ଦ୍ୱାରା ଆମ ଶରୀରର ଉନ୍ନତି ହେବ, କିନ୍ତୁ ଯଦି ଆମେ ସେଇ ସମୟଟା ସ୍କିପ୍ କରିଯିବା ବା ଛାଡ଼ିଦେବା ଶୋଇବାନି, ଆମେ ପ୍ରକୃତିର ଅପୋଜିଟ୍ରେ ଗଲେ। ସେଥିପାଇଁ ଆମକୁ କ'ଣ ସନ୍ଧ୍ୟା, ଆପଣ ଦେଖିଥିବେ ପକ୍ଷୀମାନେ ପଶୁମାନେ ସନ୍ଧ୍ୟା ହେଲା ମାତ୍ରେ ଶୁଅନ୍ତି, ଭୋର ବା ବ୍ରାହ୍ମ ମୁହୂର୍ତ୍ତରେ ସେମାନେ ଶଯ୍ୟାତ୍ୟାଗ କରନ୍ତି, କିନ୍ତୁ ବର୍ତ୍ତମାନ ସମୟରେ ପୁରା ପିଲାଙ୍କର ମହିଳାମାନଙ୍କର ବି ମାନେ ଜୀବନଶୈଳୀ ଚେଞ୍ଜ ହେଇଛି। ତାପରେ ଖାଦ୍ୟଟା ବହୁତ ପିଲାଙ୍କ ଉପରେ ମହିଳାମାନଙ୍କ ଉପରେ ବି ପ୍ରଭାବ ପକାଉଛି। ଆମେ ଯେଉଁ ଫାଷ୍ଟଫୁଡ଼ ଅଧିକ ଫାଷ୍ଟଫୁଡ଼ ୟୁଜ୍ କରିବା ଦ୍ୱାରା ବା ଖାଦ୍ୟ ଖାଇବା ଦ୍ୱାରା ତା ଦେହରେ ମିଶିଥିବା ଯେଉଁ ରାସାୟନିକ ପଦାର୍ଥ ଆମ ଶରୀରକୁ ପାକସ୍ଥଳୀକୁ କ୍ଷତି ପହଞ୍ଚାଉଛି, ଯେଉଁଟାକି ରାସାୟନିକ ପଦାର୍ଥଟା ମେଦବହୁଳତା ବୃଦ୍ଧି କରୁଛି ପିଲାଙ୍କ ମଧ୍ୟରେ ଆଉ ମହିଳାମାନଙ୍କ ମଧ୍ୟରେ। ତାପରେ ବର୍ତ୍ତମାନ ଦେଖନ୍ତୁ ମ୍ୟାଡ଼ାମ, ଜୀବନଶୈଳୀ ସମସ୍ତଙ୍କର ବର୍ତ୍ତମାନ ଡିଜିଟାଲ ହେଇଗଲା। ଆମର ପୂର୍ବରୁ କ'ଣ, ମା ମାନେ ସେମାନେ ଶାରୀରିକ ପରିଶ୍ରମ କରୁଥିଲେ, ତେଣୁ ରୋଷେଇ କରୁଥିଲେ, ଶିଳରେ ମସଲା ବାଟୁଥିଲେ, ଚକିରେ ଯୋଉଟା ବିରି ମୁଗ ସବୁ ରଗଡୁଥିଲେ, ନିଜେ ହାତରେ ଲୁଗା କାଚୁଥିଲେ। ସେସବୁ କରିବା ଦ୍ୱାରା ଭଗବାନଙ୍କର ସେଟା ପ୍ରକୃତିର ସୃଷ୍ଟି ଯେ ଏଇସବୁ କାର୍ଯ୍ୟ କରିବା ଦ୍ୱାରା ଆମର ଶରୀରରେ ପ୍ରାକୃତିକ ବ୍ୟାୟାମ ହେଇଯାଉଥିଲା, କିନ୍ତୁ ବର୍ତ୍ତମାନ ଯେତେବେଳେ ଆମର ଡିଜିଟାଲ
1: ସବୁ ଆମେ ମେସିନ ଉପରେ
0: ନିର୍ଭର କରୁଛେ, ତେଣୁ ଆମର ଆସ୍ତେ ଆସ୍ତେ ସେ କାର୍ଯ୍ୟ ଦକ୍ଷତା ବି କମୁଛି ଆଉ ଶାରୀରିକ ଅସୁସ୍ଥତା ବି ବୃଦ୍ଧି।

0: ବୃଦ୍ଧି ପାଉଛି। ଯେତେବେଳେ ଆମର ଶରୀରର ମେଦବହୁଳତା ଶରୀରରେ ବୃଦ୍ଧି ପାଇବ, ନିହାତି ଆମର ଏ ଆଣ୍ଠୁ ଗଣ୍ଠି ବା ଜଏଣ୍ଟ ପେନ୍ ବାହାରିବ, ଆଉ ପାଦ ଉପରେ ବି ପ୍ରେସର ପକେଇବ। ଆଉ ଯେତେବେଳେ ଆପଣ ଦେଖିବେ ଗୋଟେ
1: ଅଣ୍ଟା ଉପରେ ମଧ୍ୟ ପ୍ରେସର ପଡ଼ିଥାଏ,
0: ଅଣ୍ଟା ଉପରେ ମଧ୍ୟ ନିହାତି ଚାପ ପଡ଼ିବ। ସେଥିପାଇଁ ଆମେ ତା ପାଇଁ ପ୍ରତିଦିନ କିଛି ସରଳ ଆସନ, ପ୍ରାଣାୟାମ, ଧ୍ୟାନ କରିବା। ଆଉ ପର୍ଟିକୁଲାର ପ୍ରତ୍ୟେକ, ଧରନ୍ତୁ ଆଣ୍ଠୁ ଗଣ୍ଠିରେ ଜଣେ ଯନ୍ତ୍ରଣାରେ ପୀଡ଼ିତ, ଆମେ ଯଦି ରୋଗ ପାଇଁ ଯୋଗ କରିବା, ପ୍ରତ୍ୟେକ ଆସନକୁ ଆମେ 5 ରୁ 15 ମିନିଟ୍ କରିବା। ଧରନ୍ତୁ ଜଣେ ଆମେ ପବନ ମୁକ୍ତ ଆସନ ସିରିଜ 1, ଯୋଉଟାକି ଆମର ସୂକ୍ଷ୍ମ ବ୍ୟାୟାମ ଭାବରେ ଶରୀରକୁ ନମନୀୟତା ଦେଇଥାଏ, ତାପରେ ଆମେ ଗୋଟେ ଗୋଟେ ଆସନ ତା ସହିତ ଯୋଡ଼ିକି କରିବା। ଶେଷରେ ଆସନ ପରେ ଆମେ ପ୍ରାଣାୟାମ, ତାପରେ ଧ୍ୟାନ କରିବା। ଆଉ ଆମର ବି ବର୍ତ୍ତମାନ ଅବସାଦ, ମାନସିକ ଚାପ ଏସବୁ ବୃଦ୍ଧି ପାଇଛି, ଯୋଉଟାକି ଆମେ ଯୋଗ ନିଦ୍ରା ଦ୍ୱାରା ଆମେ ତାହାକୁ ମାନେ ଓଭରକମ୍ କରିପାରିବା ସେ ଡିଜିଜ୍ରୁ। କେମିତି ଏବେ ଦେଖନ୍ତୁ, ଆମେ ଯଦି କାର୍ଯ୍ୟ ବ୍ୟସ୍ତ ଭିତରେ ରହୁଛନ୍ତି, ଯୋଉ କାର୍ଯ୍ୟ କ୍ଷେତ୍ରରେ ଆମେ କାମ କରୁଛେ ରାତିରେ, ଦେଖନ୍ତୁ ବହୁତ ଅଫିସରେ ଆପଣ ଦେଖିଥିବେ ସମସ୍ତେ ରାତିରେ ଯୋଉ କାମ କରୁଛନ୍ତି, ବର୍ତ୍ତମାନ ଆମର ଆଇଟି ସେକ୍ଟରରେ ଯୋଉମାନେ କାମ କରୁଛନ୍ତି ସେମାନେ ବହୁତ ମାନସିକ ଚାପଗ୍ରସ୍ତ, ଆଉ ସେମାନେ କମ୍ପ୍ଲିଟ୍ ଗୋଟେ 7-8 ଘଣ୍ଟାର ଯୋଉ ନିଦ, ଆମେ ଗୋଟେ ସୁସ୍ଥ ଶରୀର ପାଇଁ, ମନ ପାଇଁ 7-8 ଘଣ୍ଟାର ନିଦ ଆଜିକାଲି ଆଉ ବ୍ୟସ୍ତବହୁଳ ଜୀବନରେ ମ୍ୟାଡ଼ାମ କେହି ବି କରିପାରୁନାହାନ୍ତି। ସେଥିପାଇଁ ଆମର ତା ପାଇଁ ଅବ୍ୟର୍ଥ ପ୍ରାଣାୟାମ, ଧ୍ୟାନ ଆଉ ଯୋଗ ନିଦ୍ରା, ଆମେ 15 ମିନିଟ୍ ଯୋଗ ନିଦ୍ରା ଅଭ୍ୟାସ ଦ୍ୱାରା 7-8 ଘଣ୍ଟା ନିଦର ଲାଭ ଆମେ ଏଥିରେ ପାଇପାରିବା। ଯୋଗ ନିଦ୍ରା, ଆମେ ସବାସନରେ ପ୍ରଥମେ ଆସନ ଉପରେ ଶୋଇଯିବା, ଶରୀରକୁ ପୁରା ଢିଲା ଛାଡ଼ିଦେବା, ସମସ୍ତ ଚିନ୍ତାରୁ ଶରୀରକୁ ମନକୁ ମୁକ୍ତ କରିଦେବା, ତାପରେ ଧୀରେ ଧୀରେ ଆମ ଶରୀରର ପ୍ରତ୍ୟେକ ଅଙ୍ଗକୁ ଧ୍ୟାନ ଦେବା। ପ୍ରଥମେ ଆମେ ଡାହାଣ ଗୋଡ଼ର ବୃଦ୍ଧ ଆଙ୍ଗୁଠି ଠାରୁ ଦେଖିବା, ପାଦର ଆଙ୍ଗୁଠି ଗୁଡ଼ିକ ଦେଖିବା, ତାପରେ ପାଦକୁ ଦେଖିବା, ଗୁଇଠିକୁ ଦେଖିବା, ତାପରେ ଆଣ୍ଠୁ, ଜଙ୍ଘ, ଏ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ ନିଜର ଅନ୍ତର୍ମୁଖୀ ମନରେ କେବଳ ଧ୍ୟାନ ଦେଇକି ଶରୀରର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ଦେଖି ଚାଲିବା। ଯେତେବେଳେ ଆମର ସମସ୍ତ ବାହିକ ଭାବରେ ଆଉ ଆନ୍ତରିକ ଭାବରେ ଆମେ ଶରୀରକୁ ପୁରା ଦେଖିବା, ଆମର ଇଣ୍ଟରନାଲ ଅର୍ଗାନ ଗୁଡା ବି ଅଛି, ତାକୁ ବି ଆମେ ଅନୁଭବ କରିବା, ଆମର ହୃଦୟଟା କେମିତି ଧକ୍ ଧକ୍ କରୁଛି, ଫୁସ୍ଫୁସ୍ଟା କେମିତି ନିଶ୍ୱାସ ଭରିଲା ବେଳେ ଫୁଲୁଛି, ପୁଣି ସେ ଏକ୍ସପାଣ୍ଡ କରୁଛି ଆଉ କମ୍ପ୍ରେସ୍ କରୁଛି, ତାକୁ ବି ଅନୁଭବ କରିବା। ଆମର ପାକସ୍ଥଳୀରେ କେମିତି ଖାଦ୍ୟଟା ଯାଇକି ହଜମ ହେଉଛି, ତାକୁ ବି ଆମେ ଯୋଗ ନିଦ୍ରା ମାଧ୍ୟମରେ ଆମେ ସବୁକୁ ଦେଖିବା। ତାପରେ ଏଇ ଯୋଗ ନିଦ୍ରା ମାଧ୍ୟମରେ ଆମ ଶରୀରର ସମସ୍ତ ମାନସିକ ଅବସାଦ ଦୂର ହେବ, ଆଉ ଯଦି ଆମେ ଅନିଦ୍ରା ବା 7 ଘଣ୍ଟାର କମ୍ପ୍ଲିଟ୍ ନିଦ ଆମକୁ ଏଇ 15 ମିନିଟ୍ ବା 1/2 ଘଣ୍ଟାରେ ମିଳିବ। ଆମର ଶରୀର 5ଟା ତତ୍ତ୍ୱରେ ଗଢ଼ା, ବାୟୁ, ଅଗ୍ନି, ଆକାଶ, ପୃଥିବୀ, ଜଳ। ଆମେ ଯୋଗ ନିଦ୍ରା କରିବା ସମୟରେ ଆମେ ଏଇ 5ଟା ତତ୍ତ୍ୱକୁ ମଧ୍ୟ ଧ୍ୟାନକୁ ଆଣିବା।
1: ଏ ଯୋଉ ଆଜିକାଲି ମହିଳାମାନଙ୍କର ମେଦବହୁଳତା, ଆଣ୍ଠୁଗଣ୍ଠି ବ୍ୟଥା, ଯୋଉ ସବୁ ସମସ୍ୟା ଦେଖାଯାଉଛି, ଏହାକୁ ଦୂର କରିବା ପାଇଁ ମହିଳାମାନେ କୋଉ ପ୍ରକାରର ଯୋଗ କରିପାରିବେ?
0: ଆମର ମହିଳାମାନଙ୍କ ଶରୀରରେ ମେଦବହୁଳତା ଦୂର କରିବା ପାଇଁ ଆମକୁ ଛିଡ଼ା ହେଇକି ତାଡ଼ାସନ କରିବା ଦରକାର, ଶୋଇକି ତାଡ଼ାସନ, ତ୍ରିକୋଣାସନ, କଟିଚକ୍ରାସନ,
1: ଏସବୁ ଆସନ ସେମାନେ କରିପାରିବେ।
0: ଆଜ୍ଞା, ଶରୀରରେ ଯୋଉ ରକ୍ତ ସଞ୍ଚାଳନ ହୁଏ ତାଡ଼ାସନ କରିବା ଦ୍ୱାରା ସେଟା ବହୁତ ଭଲ ଭାବରେ ହୋଇଥାଏ, ଆଉ ଶରୀରରେ ଯୋଉ ଅଧିକା ଚର୍ବି ରହିଥାଏ ସିଏ ଆସ୍ତେ ଆସ୍ତେ ତରଳି ଯାଇଥାଏ ବା ମେଲ୍ଟ କରିଯାଇଥାଏ, ଯୋଉଟାକି ତାଡ଼ାସନ ଦ୍ୱାରା ସମ୍ଭବ। ଉଷ୍ଟ୍ରାସନ ଦ୍ୱାରା ଆମେ ପଛକୁ ଝୁକିବା, ପଛକୁ ଝୁକିବା ଦ୍ୱାରା ଆମର ପେଟରେ ଥିବା ଚର୍ବି ସେଟା କମିବ, ପ୍ଲସ୍ ଅକ୍ସିଜେନ୍ ନେବାର କ୍ଷମତା ବୃଦ୍ଧି ଘଟିବ। ତ୍ରିକୋଣାସନରେ ଆମର ଯୋଉ ସାଇଡ଼ରେ ଯୋଉ ଫ୍ୟାଟ୍ ଗୁଡ଼ା ଅଛି, ତ୍ରିକୋଣାସନ କରିବା ଦ୍ୱାରା ଆମେ ତାକୁ ଡାହାଣକୁ ଥରେ ଝୁକିବା, ବାମକୁ ଥରେ ଝୁକିବା, କିନ୍ତୁ ପ୍ରତ୍ୟେକ ଆମର ମେଦବହୁଳତା ଯେଉଁମାନଙ୍କର ଅଧିକା ଅଛି, ପ୍ରତ୍ୟେକ ଆସନକୁ ସେମାନେ 5 ରୁ 15 ମିନିଟ୍ କରିବା ଆବଶ୍ୟକ, ତାହେଲେ ଯାଇକି ପ୍ରଭାବ ପଡ଼ିବ।
1: ତାକୁ ପ୍ରତିଦିନ କରିବା ଉଚିତ,
0: ପ୍ରତିଦିନ ଯୋଗ ଏକ ସାଧନା, ଆକୁ ସାଧକ ହେଇ କରିବାକୁ ପଡ଼ିଲେ ଆମେ ନିହାତି ବା ନିଶ୍ଚୟ ଭାବରେ ଆମେ ମୁକ୍ତି ପାଇପାରିବା କୌଣସି ରୋଗରୁ।
1: ତେବେ ଏଇ ଯୋଉ ଯୋଗ ଆଉ ପ୍ରାଣାୟାମ, ତାହା ଆମର ଏକାଗ୍ରତା ବଢ଼ାଇଥାଏ କି?
0: ଯୋଗ କରିବା ଦ୍ୱାରା ଆମର ଆସନ, ଆମେ କହିଲେ ଯେ ସ୍ଥିରମ ସୁଖମ ଆସନମ, ଯେତେବେଳେ ଆମେ ଆସନ ଗୁଡିକ କରିବା ଆମ ଶରୀର ସ୍ଥିର ରହିଲା, ଯେତେବେଳେ ଆମେ ପ୍ରାଣାୟାମ କରିବା ଆମର ମନ ସ୍ଥିର ରହିଲା, ଯେତେବେଳେ ଆମେ ଧ୍ୟାନ କରିବା ଚିତ୍ତ ସ୍ଥିର ରହିଲା, ତାହେଲେ କଣ କରିବା, ଆସନ ସେ ଶରୀର ଶୁଦ୍ଧି, ପ୍ରାଣାୟାମ ସେ ମନ ଶୁଦ୍ଧି, ଧ୍ୟାନ ସେ ଚିତ୍ତ ଶୁଦ୍ଧି ହୋତା ହେ।

0: ସକାମ କର୍ମ କରିବାକୁ ଆମକୁ ପ୍ରେରଣା ମିଳେ ଏଇ ତିନୋଟି ଜିନିଷ କରିବା ଦ୍ୱାରା, ଯେଉଁଟାକି ଅଷ୍ଟାଙ୍ଗ ଯୋଗର ଅନ୍ତର୍ଗତ। ଯେତେବେଳେ ଯୋଗ ଆମେ କରିବା, ଯୋଗ ଆସନ ପ୍ରାଣାୟାମ ଧ୍ୟାନ ଆମେ ଡେଲି ଲାଇଫରେ ବା ପ୍ରତିଦିନ ଆମେ ଏଇସବୁକୁ ଅଭ୍ୟାସ କରୁଛେ, ଆମେ ପ୍ରତ୍ୟାହାର ଧାରଣା ସମାଧି ଏସବୁକୁ ଯାଇନେ। ତେଣୁ ଆମେ ଯେତେବେଳେ ଯୋଗ କରିବା, ଆସନ କରିବା ଦ୍ୱାରା ଆମର ଶରୀର ସୁସ୍ଥ ହେଲା, ପ୍ରାଣାୟାମ ଦ୍ୱାରା ମନ ସୁସ୍ଥ ହେଲା, ଧ୍ୟାନ କରିବା ଦ୍ୱାରା ଆମର ଅବସାଦ ଅନିଦ୍ରା ଚିନ୍ତା ଦୂର ହୁଏ। ସାଧାରଣତଃ ମହିଳାମାନେ ଏଇ ଅବସାଦରେ ଅଧିକାଂଶ କ୍ଷେତ୍ରରେ ପୀଡ଼ିତ, ସେଥିପାଇଁ ଆମେ ପ୍ରତିଦିନ ଆସନ ସହିତ ଯୋଗକୁ ଅଭ୍ୟାସ କରିବା।
1: ଆଜି ଯୋଉ ଆମେ ପାଳନ କରୁଛୁ ଆନ୍ତର୍ଜାତିକ ଯୋଗ ଦିବସ, ଏଇ ଦିବସ ପାଳନ ଅବସରରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଆପଣ କଣ ବାର୍ତ୍ତା ଦେବେ?
0: ପ୍ରତିଦିନ ଯୋଗ କରିବା, ଯୋଉଟାକି ଦିନକୁ 24 ଘଣ୍ଟାରୁ ଭଗବାନଙ୍କର ପ୍ରଦତ୍ତ ଶରୀର ପାଇଁ ଆମେ 1 ଘଣ୍ଟା ଯୋଗ ପାଇଁ ଦେବା। ଯୋଗ କେବଳ ଏକ ଅଭ୍ୟାସ ନୁହେଁ, ଏହା ଏକ ଜୀବନ ଦର୍ଶନ। ଆମେ ସମସ୍ତେ ସଂକଳ୍ପ ନେବା ପ୍ରତିଦିନ 24 ଘଣ୍ଟାରୁ 1 ଘଣ୍ଟା ଯୋଗ କରିବା। ଯୋଗ କରିବା ଦ୍ୱାରା ମନ ଏବଂ ଶରୀର ସୁସ୍ଥ ରହିଥାଏ, ନିଜେ ସୁସ୍ଥ ରହିବା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ କରିପାରିବା।
1: ଯାହା ହଉ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ। ଆନ୍ତର୍ଜାତିକ ଯୋଗ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ତାର ଥିମ୍ ବିଷୟରେ ଆମର ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଗୁଡ଼ିଏ ତଥ୍ୟ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
0: ନମସ୍କାର ମ୍ୟାଡମ।
1: ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଆପଣମାନେ ଶୁଣିଲେ ଯୋଗ ଶିକ୍ଷକ ପ୍ରଣତୀ ସ୍ୱାଇଁଙ୍କ ସହିତ ଆଲୋଚନା।

ଭଉଣୀ ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

0: ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଜଣେ ବ୍ୟକ୍ତିକୁ ନିଜ ସହିତ ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି ସୁସ୍ଥ ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥାଓ କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲପର ଯୋଗ ଜନ ଜନ ତକ ପହଞ୍ଚନା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ ଏ ଯୋଗ କୋ ଆପନେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି ସ୍ୱସ୍ଥ ପରିବାର ସ୍ୱସ୍ଥ ସମାଜ ସ୍ୱସ୍ଥ ରାଷ୍ଟ୍ର ଔର ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପନା ଯୋଗଦାନ ଦେଙ୍ଗେ।
0: ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
2: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
0: ନୌସେନାରେ ଆଜି ସାମିଲ ହୋଇଥିବା ତିନୋଟି ଯାକ ଯୁଦ୍ଧ ଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟ। ପ୍ରଧାନମନ୍ତ୍ରୀ କହିଛନ୍ତି ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
2: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था। आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
0: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ

0: なりますよ。
1: 赤そばに。ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ

0: କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷାଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟ୍ୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳ ଷ୍ଟେସନ୍ଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟ୍ୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1,300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି ରାଜସ୍ଥାନରେ ବର୍ତ୍ତମାନ 76,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ବର୍ଷ ପୂର୍ବେ ରାଜସ୍ଥାନକୁ 650 କୋଟି ଟଙ୍କାରୁ ସାମାନ୍ୟ ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ। ଅନ୍ୟପକ୍ଷରେ ତେହେରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍କତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳକ୍ଷେତ୍ର ଅଧିକାରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions three indigenously built Indian Navy

ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10 ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,717, ବାଣିଜ୍ୟରେ 43,832, ସଂସ୍କୃତରେ 13,000

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶିଳ୍ପୀମାନେ ଥିଲେ ଶିବା, ଶକ୍ତି ମିଶ୍ର ଏବଂ ନିବେଦିତା। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ପ୍ରସ୍ତୁତ ଆଇସିସି ଓମେନ୍ସ ଟି20 କ୍ରିକେଟ ୱାର୍ଲ୍ଡ କପ୍ 2026 ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଯୋଗଦିବସ ସାରା ବିଶ୍ୱରେ ପାଳନ ହେଉଛି। ସେପ୍ଟେମ୍ବର ମାସରେ ସେ ଜାତିସଂଘର ଯୋଉ ବୈଠକ ହେଇଥିଲା ସେଥିରେ ପ୍ରସ୍ତାବ ଦେଇଥିଲେ ଯେ ଯୋଗକୁ ସାରା ବିଶ୍ୱରେ ପାଳନ କରାଯାଏ। ଜାତିସଂଘରେ 177 ଦେଶ ତାକୁ ଅକୁଣ୍ଠ ସମର୍ଥନ କରିଥିଲେ। ଯୋଗ ହେଉଛି ରୋଗର ଉପଶମ, ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
1: ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ମଧୁସୂଦନ ନଗର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏହି ଦିବସ ପାଳିତ ହୋଇଯାଇଛି। ନିରୋଗ ଶରୀର, ସୁସ୍ଥ ମନ, ବାର୍ଦ୍ଧକ୍ୟ ନିମନ୍ତେ ନିୟମିତ ଯୋଗାଭ୍ୟାସ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ କଟକ ମର୍କତନଗର ସେକ୍ଟର 6 ଜୟପ୍ରକାଶ ନାରାୟଣ ପାର୍କଠାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ, ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗାପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧିମାନେ ଯୋଗାଭ୍ୟାସ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବର୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷତ୍ରିୟସ୍ତରୀୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋହାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ

ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଜନକଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ତାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି। ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷକରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି। ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।
1: ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗି। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତି ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୁଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛଡ଼େ ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ମସିହା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା,

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫ୍ଆଇଏଚ୍ ହକି ମହିଳା ନ୍ୟାସନାଲ୍ କପ୍ ପ୍ରତିଯୋଗିତାରେ ଭାରତର ହକି ଦଳ ବିଜୟ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟାଠାରେ ଆଜି ରାତିରେ ଫିଫା ବିଶ୍ୱକପ୍ ଗ୍ରୁପ୍ ଏଚ୍ ମ୍ୟାଚ୍ରେ ସ୍ପେନ୍ ଏବଂ ସାଉଦି ଆରବ ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲ୍ଜିୟମ୍ ଓ ଇରାନ୍ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ 10 ବର୍ଷ ପୂରଣ ହୋଇଛି। ସମଗ୍ର ଦେଶରେ ମାତୃମୃତ୍ୟୁ ହାର ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଥିବାବେଳେ ଗତବର୍ଷଠାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। 2024-25 ବର୍ଷରେ ଜିଲ୍ଲାରେ 9,000 ଗର୍ଭବତୀ ମହିଳା ଏହି ଯୋଜନାର ସେବା ପାଇଥିଲେ। ଚଳିତ ବର୍ଷ 22,000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
2: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଭିଏଚ୍ଡି ସେସନ୍ ହେଉଛି, ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍ପଜ୍ ହେଲ୍ଥ ୱାର୍କର ଫିମେଲ୍ ମେଲ୍ ମାନେ ଅଛନ୍ତି, ସେମାନେ ଗର୍ଭବତୀ ମା'ମାନଙ୍କର ରେଜିଷ୍ଟ୍ରେସନ୍ ଆରମ୍ଭ ପାଖରୁ ତାଙ୍କର ସବୁ ଚିକିତ୍ସା ପତ୍ର କରୁଛନ୍ତି, ବ୍ଲଡ୍ ପ୍ରେସର ଟେଷ୍ଟ କରୁଛନ୍ତି, ଦେଖୁଛନ୍ତି ସେ ତାଙ୍କର କ'ଣ ସବୁ ଅସୁବିଧା ରହିଛି, ଯଦି କେଉଁଠି କିଛି ଅସୁବିଧା ରହୁଛି ତାଙ୍କ ମାନେ ଚିକିତ୍ସା କରୁଛନ୍ତି। ଆମର PMSMA ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନ ଆମର ଚାଲିଛି, ପ୍ରତ୍ୟେକ ମାସ 9 ତାରିଖ ଦିନ କେବଳ CSC ଲେଭେଲରେ ଏବଂ STH ଲେଭେଲରେ ଚାଲିଥିଲା ଏବଂ PHC ଲେଭେଲ ହେଲେ ଗର୍ଭବତୀ ମା'ମାନଙ୍କୁ PMSMAକୁ ଯିବା ପାଇଁ ତାଙ୍କୁ ସୁବିଧା ହେଲା।
0: ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ବୟପୁର ଗ୍ରାମରେ ଚାଉଳ କଳରୁ ନିର୍ଗତ ଗରମ ପାଉଁଶରେ ପଡ଼ି ଜଣେ 12 ବର୍ଷ ବାଳକର ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ରଶାସନ ମୃତ ବାଳକର ପରିବାରକୁ କ୍ଷତିପୂରଣ ପ୍ରଦାନ କରିନଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି। ଚଳିତ ମାସ 24 ତାରିଖ ସୁଦ୍ଧା ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କ୍ଷତିପୂରଣ ନ ଦେଲେ ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 3 ପ୍ରତିଭା ସୋହେଲା ବ୍ଲକ କୁଚିପାଲିର ସୁମନ କଲ୍ୟାଣ ଦାସ, ଭଟଲି ବ୍ଲକ ଭିଞ୍ଜେତୋରାର ନିବାସ କୁମୁରା ଏବଂ ବରଗଡ଼ର ଜିତାମିତ୍ର ସାହୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବରଗଡ଼ର ଗାନ୍ଧୀ ସ୍ମୃତି ପାଠାଗାରଠାରେ ସଭାପତି ଅରୁଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଚନ୍ଦ୍ରମଣି ବଡ଼ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବେଙ୍ଗାଲୁରୁର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବେସିକ୍ ନିଡ୍ସ ଇଣ୍ଡିଆ ଏବଂ ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ପାଇକମଳ ବ୍ଲକର 10ଟି ପଞ୍ଚାୟତରେ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବିଭିନ୍ନ ବୟସର ପ୍ରାୟ 500 ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ପରିବାର ଲୋକ ଏବଂ ସରକାରଙ୍କ ସହାୟତାରେ ସେମାନଙ୍କ ସେବାଯତ୍ନ, ଚିକିତ୍ସା ଏବଂ ଥଇଥାନ କାର୍ଯ୍ୟ ହାତକୁ ନିଆଯାଇଛି। ଜିଲ୍ଲାର ବରପାଲି, ଘେନ୍ସ, ପଦ୍ମପୁର, ତାଲଶ୍ରୀଗଡ଼ା ଆଦି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ବେଶ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି। ଲୌକିକ ରୀତିରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଏବଂ ସାଂସ୍କୃତିକ ଶୋଭାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଜନସମାଗମ ହୋଇଥିଲା। ଶିଶୁ ଶ୍ରମ ଉଚ୍ଛେଦ, ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁ ମିତ୍ର ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର

ସୁରକ୍ଷା ଆୟୋଗ ଏବଂ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ କର୍ମଶାଳା ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ଆୟୋଗର ସଦସ୍ୟା କଳ୍ପନା ଲେଙ୍କା, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଜୈବିକ ଓ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୈବିକ ଓ ପ୍ରାକୃତିକ କୃଷିର ପ୍ରସାର ମାଧ୍ୟମରେ ବରଗଡ଼ ଜିଲ୍ଲାକୁ ଏକ ବିଷମୁକ୍ତ ଓ ସୁସ୍ଥ କୃଷି ବ୍ୟବସ୍ଥାର ଦୃଷ୍ଟାନ୍ତମୂଳକ ଜିଲ୍ଲାରେ ପରିଣତ କରିବା ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଜୈବିକ ଓ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚଳିତ ବର୍ଷ ପଦ୍ମପୁର, ଝାରବନ୍ଧ, ପାଇକମାଳ ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ

0: ଓ ବରଗଡ଼ ବ୍ଲକକୁ ସାମିଲ କରିଛନ୍ତି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠ ଭୋଗ ପାଇଁ ବରଗଡ଼ ଜିଲ୍ଲାକୁ ଅମୃତ ଅର୍ଣ୍ଣ ଯୋଜନାରେ ସାମିଲ କରାଯାଇଛି, ଯାହା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଏହି ବିଜ୍ଞାପନ ପରେ।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରୀ।

0: ଆମର ଚାଷୀ ଭାଇ ଶ୍ରୋତା ଭାଇ ଓ ଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣାଇ ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ବଡ ଭାଇ, ରଜ ମୌଜ ତ ସରିଲା, ବୁଝିପାରିଲ ନା? ତେବେ କଥା ହଉଛି, ରଜ ପାଳନ କରୁଛୁ, ୟା ଭିତରେ ମୌସୁମୀ ବର୍ଷାର ଆଗମନ ହେଇଥାଏ, ଏବଂ ମୌସୁମୀ ବର୍ଷା ପାଇଲେ ଆମର ଚାଷୀ ଭାଇମାନେ ସବୁ ତତ୍ପର ହେଇଥାନ୍ତି, କେମିତି ଏଇ ଖରିଫ ଫସଲ ପାଇଁ ଆମେ ସବୁ ପ୍ରସ୍ତୁତ କରିବା, ଏବଂ ଜୋରସୋରରେ କାମ ଆଗେଇ ଚାଲେ, ନାଇଁ କି? କିନ୍ତୁ ବ୍ୟତିକ୍ରମ ହଉଛି, ମୌସୁମୀ ପହଞ୍ଚିଲାଣି ବୋଲି ଯାହା ଶୁଣାଯାଉଛି, କୋଉଠି କେମିତି କେତେବେଳେ ଅସରାଏ ବର୍ଷା ହଉଛି, କିନ୍ତୁ ଆଗ ଭଳି ମାନେ ଯୋଉ ମୌସୁମୀ ବର୍ଷା ଲଗାତାର ଭାବରେ ଯୋଉ ଭଳି ଭାବରେ ହବା କଥା କାହିଁ ଏ ବର୍ଷ ଦେଖା ନାହିଁ। ପୂର୍ବାନୁମାନ ତ ଅଛି।

0: ପୋଷ୍ଟରେ ହଉ ସେମାନଙ୍କୁ ଲେଖା କରିବ ଗୋଟେ ଚିଠି ଠିକ ସେ ଲେଖିବେ ବି ପାରିବେନି, ଯାହା କହିବାର ଅଛି ବି ତାକୁ କହିବି ପାରିବେନି। ତେଣୁ ଅବସ୍ଥା ଏମିତି ହଉଛି ଯେ ଆମେ ପରିବର୍ତ୍ତନ ହଉ କି ନ ହଉ, ଯେଉଁମାନେ ବ୍ୟବସ୍ଥା ଭିତରେ ରହୁଛନ୍ତି ବା ରହିବା ପାଇଁ ଚାହୁଁଛନ୍ତି ସେମାନେ ବ୍ୟବସ୍ଥାକୁ ପରିବର୍ତ୍ତନ ଏମିତି କରୁଛନ୍ତି ଯେ ଆମର ଅବୁଝା ଲୋକ ବି ବୁଝିଯିବା ପାଇଁ ବାଧ୍ୟ। ତାପରେ ଶ୍ରତ ଆମ ମଣିଷ ଯେମିତି କୁହନ୍ତିନି, ଦେଖିବ ଆମେ କୌଣସି ଗୋଟେ ପ୍ରାଣୀକୁ ବି ଠିକ କହିବା ଉଚିତ ନୁହେଁ। ମେଣ୍ଢା ଦେଖିବ ରାସ୍ତାରେ ଯାଉଥିବେ, ଗୋଟେ ପୋଲରେ ଯାଆନ୍ତି ସେମାନେ, ଏବଂ ଆଗ ମେଣ୍ଢାକୁ ଯଦି ତୁମେ ଜାମ୍ କରେଇଲ ଗୋଟେ ବାଡ଼ି ଦେଖେଇକି, ତାପରେ ଦୁଇ ତିନିଟା ଜାମ୍ କରିସାରିଲା ପରେ ତୁମେ ବାଡ଼ିକୁ ଉଠେଇ ଆଣ, ତାପରେ ସେଇଠି କିନ୍ତୁ ଜାମ୍ ମାରୁଥିବେ। ତା ପଛରେ ପଛରେ ଯୋଉ ମେଣ୍ଢା ମାନେ ଥିବେ ସବୁ, ସେ ତା ପଛରେ ପଛରେ ଜାମ୍ ମାରୁଥିବେ। ତା ମାନେ କିସ, ସେମାନେ ଅଭ୍ୟାସରେ ପଡିଗଲେ। ହାତୀକୁ ସେମିତି ବୁଲ ମନଉଛନ୍ତି, ଏତେ ବଡ ହାତୀକୁ ମଣିଷ କେମିତି ବୁଲ ମନଉଛି? ଆଗେ ଗୋଟେ ବଡ ଚେନ୍ ଏମିତି ଲଗେଇ ଦିଆଯାଏ, ତାପରେ ସେଇ ଚେନ୍ର ମାପକୁ ଆସ୍ତେ ଆସ୍ତେ ଛୁଟିଆ ଛୁଟିଆ ଛୁଟିଆ କରିଦେଇକି, ତାପରେ ଆଉ କିଛି ନଥାଏ। କିନ୍ତୁ ହାତୀ ଭାବୁଥାଏ ଯେ ତାର ସେଇ ଯୋଉ ଶିକୁଳି ବା ତାକୁ ନିୟନ୍ତ୍ରଣ କରିବା ପାଇଁ ଯାହା ସବୁ ମଣିଷ ବ୍ୟବସ୍ଥା କରିଛି ସେ ସେମିତି ଅଛି। ତେଣୁ ଏ ମଣିଷ ସମାଜର ପରିବର୍ତ୍ତନ କଥା ହେଲେ ଆମର ଅବୁଝା ଲୋକ ଗୁଡା ଯୋଉମାନେ, ଅବୁଝା ମାନେ କଣ କି, ଆମେ ବୁଝିପାରୁନେ ଯେ ଅବସ୍ଥା କଣ ହଉଛି। ଆମ ପାଖରୁ ନିୟନ୍ତ୍ରଣ କି ଲାଗି ଆମେ ନିଜେ ହରଉଛୁ, ଆମର ଅଭ୍ୟାସରେ କି ଲାଗି ପରିବର୍ତ୍ତନ ହଉଛି, ଆମର ଖର୍ଚ୍ଚ କରିବାର ଶୈଳୀରେ କି ଲାଗି ପରିବର୍ତ୍ତନ ହଉଛି, ଆମେ ବଜାର ଅଭିମୁଖୀ କି ଲାଗି ହଉଛେ, ଏଇସବୁ କଥା ବୁଝିସାରିଲେ ଯାଇକି ବା ବୁଝିପାରିଲେ ଯାଇକି ଠିକ ଭାବରେ, ଏବଂ ନିଜକୁ ନିଜେ ପରିବର୍ତ୍ତନ କଲେ, ଯେମିତି ତୁମେ କହୁଛ ଯେ ନିଜେ ଟିକେ ପନିପରିବା ଲଗେଇବା, ଆଉ ମାଛ ଗଡ଼ିଆ ଯଦି ଅଛି ଟିକେ ମାଛ ଚାଷ କରିବା, ଆଉ କୁକୁଡ଼ା ଦୁଇ ଚାରିଟା ରଖିବା ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ, କିଛି ନହେଲେ ବ୍ୟାଗ ଧରିକି ମାର୍କେଟରେ କିଣିବା ଅପେକ୍ଷା, ଆଉ ପଇସା ଯିବା ଅପେକ୍ଷା ଆମ ପାଖରେ ଆମ ପଇସାଟା ରହିଲା।
1: ଭଜନ ଶୁଣିବା ଆସ।

0: ହଁ ବଡ଼ ଭାଇ ଦେଖ, ବିଭିନ୍ନ ସମୟରେ ଆମେ ସବୁ କିଣାକିଣି କରୁଛେ, ଏବେ ଏମିତି ଅବସ୍ଥା ହେଇଛି ଆମ ପାଖରେ ବହୁତ ଅଛି କିନ୍ତୁ କିଛି ନାହିଁ ଭଳି ଲାଗୁଛି। ଯେମିତି ଏଇ ଘରେ ଦେଖ ଆସବାବପତ୍ର ଯାହା ସବୁ ଘରେ ବ୍ୟବହାର ହଉଛି, ଏମିତି ଅନେକ ଜିନିଷ ଅଛି ଯୋଉଗୁଡା ହୁଏତ ଦିନେ ଅଧେ ବ୍ୟବହାର ହଉଛି ଏବଂ ବାକି ସବୁ ରହିଛି ସେମିତି। ତା ପଛରେ ଆମେ କିଛି ଇନଭେଷ୍ଟ କରିକି ରଖିଛେ, ପଇସା କିଛି କରି ରଖିଛେ। ସେମିତି ଲୁଗାପଟା ଆମର ଯେତିକିରେ ଚଳିବ ତାଠୁ ଯଥେଷ୍ଟ ଅଧିକା ଅଛି, ପୁଣି କିଛି ଗୋଟେ ଅକେଜନ ହେଲେ ପର୍ବପର୍ବାଣି ହେଲା କି ବାଘର ସାଗର ହେଲା ପୁଣି ଆମେ ପୁଣି କିଣିକିଣି ଚାଲୁଛେ ନାଇଁ କି, ତାକୁ ପୁଣି ମେଣ୍ଟେନ କରିବା ସବୁ ଜିନିଷକୁ ଘରେ।
1: ଗୋଟେ ଆଞ୍ଚଳିକ ପ୍ରଭାବ ବି ପଡିଛି ଆମ ଉପରେ। ମନେକର ଧନତେରସ ଗୋଟେ ପର୍ବ, ଆମର ଧନତେରସରେ କିଛି କିଣାକିଣି ହଉନଥିଲା, ଧନତେରସ କୋଉଦିନ ପଡେ ବି ଆମେ ଜାଣୁନଥିଲେ, ବା ସେଥିରେ କିଛି ଗୋଟେ କଣ ପ୍ରୟୋଗ ଅଛି, ସାମାଜିକ ପ୍ରୟୋଗ କିମ୍ବା ପାରିବାରିକ ପ୍ରୟୋଗ, ସେ କଥା ବି ଆମେ ବୁଝୁନା। କିନ୍ତୁ ଯେହେତୁ କିଛି ଅଞ୍ଚଳର ଲୋକ ଆମର ଆସିକି ବାରିପଦା ହଉ କି ମୟୂରଭଞ୍ଜର କିଛି ଆଡେ ସବୁ ଲୋକ ରହିଲେ, ଯିଏ ଯୋଉଠି ରହିଲା ଆଉ କିସ, ସେ ତ ସାମ୍ବିଧାନିକ ଜିନିଷ, ତେଣୁ ସମସ୍ତେ ରହିଲେ ସେଇ ଅଞ୍ଚଳର ଲୋକଙ୍କର ପ୍ରଭାବରେ ପଡିକି ଆମେ ବି ନିଜର ସବୁ କିଛି ଭୁଲି ଯାଇକି ଆମେ ଯୋଉ ତୁମେ କହୁଛ ଦରକାର ନଥାଉ ଆମେ କିନ୍ତୁ କିଣିଲେ, କେତେବେଳେ ଅନ୍ଧବିଶ୍ୱାସର ଶିକାର ହେଇଯାଉଛେ ଯେ ନିହାତି ଗୋଟେ ସୁନା ବା ଗହଣା ବା ବାସନ କୁସନ ନିହାତି କିଣିବା ଦରକାର। ଅର୍ଥାତ୍ କଥା ହଉଛି କିସ, ଆମ ପାଖରେ ଆୟ ହଉଛି ସୀମିତ, ଆମର ସମ୍ପଦ ଯୋଉଟାକୁ ପ୍ରାକୃତିକ ସମ୍ପଦ କହୁଛେ ତା ସିଏ ବି ସୀମିତ, ଆମ ନିଜର ସମ୍ପଦ ବି ସୀମିତ, ତେଣୁ ସୀମିତ ସମ୍ପଦକୁ ଠିକ ଭାବରେ ବ୍ୟବହାର କରିବା ପାଇଁ ହେଲେ ଆମକୁ ଟିକେ ବୁଝିବାକୁ ହବ, ସବୁବେଳେ ସଚେତନ ରହିବାକୁ ହବ କୋଉଥିରେ ଆମେ ପରିବର୍ତ୍ତନ ହେଇଯାଉଛେ, ଆମର ଢଙ୍ଗ ଶୈଳୀ ଜୀବନଚର୍ଯ୍ୟା ଏଥିରେ କଣ କଣ ପରିବର୍ତ୍ତନ ସବୁ ଆମେ କରିଦଉଛେ। ଆମ ଛୁଆମାନେ କିଛି ବୁଝିବେନି, କିନ୍ତୁ ଛୁଆମାନଙ୍କୁ ବୁଝେଇବା ଦାୟିତ୍ୱ ହଉଛି ଆମର, ଆଉ ଆମେ ପରିବର୍ତ୍ତନଟାକୁ ଆପେ ଆପେ ଆସିବନି, ଆମେ ନିଜେ ପରିବର୍ତ୍ତନ ନିଜ ସ୍ତରରେ ଯାଇକି ହେଲେ ତାପରେ ପରିବାରକୁ ସିଏ ବ୍ୟାପିବ ଏବଂ ପରିବାରରୁ ପରିବାର ସେମିତି ହେଇକି ସମାଜ ପରିବର୍ତ୍ତନ ହବ।
0: ଆଉ ଗୋଟେ ତା ସାଙ୍ଗରେ ଯୋଡ଼ିଛି ଯେ ସ୍ୱାସ୍ଥ୍ୟ, ଆମେ ଜାଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଅର୍ଥାତ୍ ଆମେ କେମିତି ନିଜକୁ ଠିକ ରଖିବା, ନିଜେ ଖାଇବା ପିଇବା ଗୋଟେ ଦିଗ, ମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର। ସନ୍ତୁଳିତ ମାନେ ଆମେ ସବୁ ଜିନିଷ ତାମାନେ ସେଥିରୁ ପାଇପାରିବା, ଆଉ ଯଦି ଆମେ ଖାଲି ଗୋଟିଏ ପ୍ରକାରର ହିଁ ଖାଉଥିବା ତାହେଲେ ସେଇଟା ବେଶୀ ହେଇଗଲେ ଅନ୍ୟ ଜିନିଷ ଗୁଡା କମିଯିବ। ଏବେ କିଛି ଗୋଟେ ମାନେ ଦେହ ଖରାପ ହେଲେ ସାଧାରଣତଃ ରକ୍ତ ମଳମୂତ୍ର ପରୀକ୍ଷା ହଉଥିଲା ନାଇଁ କି, ଯେ ଦେହ ଖରାପ ହେଇଛି କଣ ହେଇଛି, ଜ୍ୱର ହେଇଛି କି ଟାଇଫଏଡ୍ ହେଇଛି କି ଯାକୁ ଜଣ୍ଡିସ ହେଇଛି କି, ରୋଗର ନିରୂପଣ ପାଇଁ ପରୀକ୍ଷାଟା ଗୋଟେ ଦରକାର। ଆଜିକାଲି ସେ ପରୀକ୍ଷାରେ ଭିଟାମିନ୍ ଡି ର ଡେଫିସିଏନ୍ସି, ଅର୍ଥାତ୍ ଯୋଉଟା ଆମେ ମାଗଣାରେ ପାଉ ସୂର୍ଯ୍ୟ କିରଣରୁ ଆମକୁ ଭିଟାମିନ୍ ଡି ମିଳେ, ଭିଟାମିନ୍ ଏ ଯୋଗୁଁ ଅନ୍ଧାରକଣା ହୁଏ ଆମେ ଜାଣୁ, କିନ୍ତୁ ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଆମେ ଖାଉନୁ, ଅର୍ଥାତ୍ ଆମେ ଜାଣି ଜାଣିକି ତାକୁ ଅବହେଳା କରୁଛୁ। ଏବଂ ଯେତେବେଳେ ସମସ୍ୟା ହଉଛି ସେଇ ପରୀକ୍ଷାରୁ, କେତେବେଳେ ଦେଖାଯାଉଛି ସୋଡିୟମ ଅର୍ଥାତ୍ ଲବଣାଂଶ କମିଯାଉଛି, କେତେବେଳେ ଅତ୍ୟାଧିକ ଲୁଣ ଖାଉଛୁ ଯାହାଫଳରେ ଯୋଉମାନଙ୍କର ବ୍ଲଡ ପ୍ରେସର ଅଛି ରକ୍ତଚାପ ବେଶୀ ଅଛି ସେମାନଙ୍କୁ କୁହାଯାଉଛି ଲୁଣ କମ ଖାଇବ ଡେଲି ଯେତିକି ଜଜ୍, ମନେକର ଗୋଟେ ସୁସ୍ଥ ଲୋକ ପାଇଁ ଗୋଟିଏ ଚାମଚ ଲୁଣ ସମଗ୍ର ଦିନରେ ଖାଇବା ଦରକାର, କିନ୍ତୁ ସେ ତରକାରୀରେ ବି ଲୁଣ, ଭାତରେ ବି ଲୁଣ, ଯାହା ଖାଇଲା ସେଥିରେ ଲୁଣ, ଆଉ କିସ ଟିକେ କିସ କଲା ସେଥିରେ ଲୁଣ, ତେଣୁ ଅଧିକା ହେଇଯାଉଛି। ଆଉ ବେଳେବେଳେ ରୋଗ ନିରୂପଣ ହେଲା ବେଳକୁ ସୋଡିୟମ କାଲସିୟମ କେତେବେଳେ ଜିଙ୍କ ର ଅଭାବ ଅଛି, ଜିଙ୍କଟା କୁହାଯାଏ ଯେ ମଣିଷର ଯୋଉ ଫୁର୍ତ୍ତି ସେ ଫୁର୍ତ୍ତିଟାକୁ ଯୋଗାଇ ପୁରା ଜିଙ୍କ, ସେମିତି ମାଗ୍ନେସିୟମ, ଯେମିତି ଆମେ ଫସଲରେ ବିଭିନ୍ନ ପ୍ରକାରର ଅଣୁସାର ବ୍ୟବହାର କରୁଛୁ, ଯେମିତି କୁହନ୍ତି ବାଦାମରେ ବରନ୍ ଦରକାର, ଆଉ ଫୁଲକୋବି ବନ୍ଧାକୋବିରେ ବି ବରନ୍ ଦରକାର, ହେଲା କି, ସେମିତି ଆମ ଦେହ ପାଇଁ ଯୋଉ ଯୋଉ ଉପାଦାନ ଗୁଡା ଦରକାର ସେଇ ଅନୁସାରେ ଯଦି ଆମେ ସନ୍ତୁଳିତ ଖାଦ୍ୟ ଖାଇବା, ପରିବା ହଉ ବା ଡାଲି, ବିଭିନ୍ନ ପ୍ରକାର ଡାଲି
1: ଡାଲିଜାତୀୟ ଖାଦ୍ୟ ହେଲା, ଆମର ଯୋଉଟା ପୁରୁଣା ପଦ୍ଧତି ଥିଲା ସବୁ ଠିକ ଥିଲା, ପାରମ୍ପରିକ ଖାଦ୍ୟ ଆମର ସବୁ ଠିକ ଥିଲା, ପରିବର୍ତ୍ତନ ଆମେ କଲୁ। ଏବଂ ଯୋଉଟା କଥା କହିଲୁ ତୁମେ, ପଟାସିୟମ ହଉ ସୋଡିୟମ ହଉ ବା ବରନ୍ ହଉ, ଯାହା ସବୁ ଖଣିଜ ପଦାର୍ଥ ଆମ ବଡି ଆମ ଦେହ ଦରକାର,
0: ଆଇରନ ଗୋଟେ ଆଇରନ୍ ଡେଫିସିଏନ୍ସି ବହୁତ ଦେଖାଯାଉଛି,
1: ସବୁ ଜିନିଷ ଆମେ ପ୍ରକୃତିରୁ ପାଇପାରୁଥିଲୁ, ଅର୍ଥାତ୍ ଆମର ଅମଳ ହେଇଥିବା ଯାହା ସବୁ ଖାଦ୍ୟ ଆମେ ଖାଉଛୁ ବା ଖାଉଥିଲୁ ସେଥିରୁ ପାଉଥିଲୁ, କିନ୍ତୁ ମାଟିର ଅବସ୍ଥାକୁ ଏମିତି ପରିବର୍ତ୍ତନ କରିଦେଲୁ ବିଭିନ୍ନ ରାସାୟନ ପ୍ରକ୍ରିୟା କରିକି ବା ରାସାୟନିକ ସାର ଔଷଧ ସବୁ ପ୍ରୟୋଗ କରିକି, ମାଟି ବି ଦେବା ପାଇଁ ସେଇ ଅମଳ ମାନେ ତାର ନାହିଁ ଦକ୍ଷତା, ତେଣୁ ମାଟିକୁ ବି ଠିକ କରିବାର ଅଛି, ଆମର ମାଟିକୁ ସ୍ୱାସ୍ଥ୍ୟକୁ ଦେଖିବାର ଅଛି, ତେବେ ଯାଇକି ଆମେ ଏବଂ ପାରମ୍ପରିକ ଖାଦ୍ୟ ଆମ ମା ଜେଜେବା ମାନେ ଆମକୁ ଯେମିତି ଅଭ୍ୟାସ କରି ପକେଇଥିଲେ, ଆମର ବିଭିନ୍ନ ପ୍ରକାର ଖାଦ୍ୟ ଆମେ ଖାଉଥିଲେ ଏବଂ ଶାଗ ପାଖରୁ ଆରମ୍ଭ କରିକି ଯାହା ସବୁ ପନିପରିବା ସବୁ ଖାଉଥିଲେ।

0: ଦେଖୁନ ପ୍ରାୟ ଖାଦ୍ୟ ଗୁଡାକର ଯଦି ଆମେ ଧରିନିଅ ଶାଗ, ଶାଗ ବିଭିନ୍ନ ପ୍ରକାର ଅଛି ଏବଂ ତୁମେ ଦେଖିଥିବ କେବଳ କୁଶଳା ଓ ଲେଉଟିଆକୁ ଛାଡ଼ିଦେଲେ, ପାଳଙ୍ଗକୁ ଛାଡ଼ିଦେଲେ, ଆଉ ଯେତେ ପ୍ରକାର ପ୍ରାକୃତିକ ଶାଗ ଆମ ବାଡ଼ି ଘରେ ଅଛି ସେ ଶାଗ ଗୁଡାକରେ କୌଣସି ପ୍ରକାର ରାସାୟନିକ ସାର ଔଷଧ ଦରକାର ହୁଏ ନାହିଁ। ଅର୍ଥାତ୍ ସେଟା ଆମେ ସମ୍ପୂର୍ଣ୍ଣ ଭାବରେ ଜୈବ ଅମଳ ହେଇଥିବା ଫସଲ, ସେଟାକୁ ଆମେ ଯଦି ଖାଇଲେ ଆମର ଦେହରେ ବହୁତ ପ୍ରକାର ଖଣିଜ ଦ୍ରବ୍ୟ ଯାହା କହିଲ, ଖଣିଜ ପଦାର୍ଥ ବା ଯାହା ଯାହା ସବୁ ଦରକାର କରେ ଆମ ଶରୀର, ସେଥିରୁ ପ୍ରାୟ ପରିପୂରଣ ହେଇଯାଉଥିଲା, ପରିପୂରକ ହଉଥିଲା। କିନ୍ତୁ ଆସ୍ତେ ଆସ୍ତେ ଆମର ସେ ଅଭ୍ୟାସ ଛାଡ଼ିଗଲାଣି। ଆମେ ସବୁ ବାହାରୁ ଆସୁଥିବା ଖାଦ୍ୟକୁ, ବାହାରୁ ଆସୁଥିବା ଫଳକୁ ଆଦରିଲେ ବେଶୀ। ଆମେ ଆମର ଏଠି ହଉଛି ଯେ ପେଡ଼ାଗା ଆମେ ନ ଖାଇକି ଯଦି ଆପେଲ 10-12 ସୁକ୍ତା ଆପେଲ ଖାଇଦବା, ଆମର ପେଡ଼ା ଗୋଟେ ସାଙ୍ଗରେ ସମାନ ନୁହେଁ, କିନ୍ତୁ ଆମେ ସେଥିରେ ଆକୃଷ୍ଟ ହେଇଯାଉଛେ। ଅର୍ଥାତ୍ ଆମକୁ ଯାହା ପରିବର୍ତ୍ତନ କରାହେଇଛି ନା, ସେଟା ହଉଛି ମଝିରେ କରାମତି ହଉଛି ବଜାରର ବା ମାର୍କେଟର, ଏବଂ ମାର୍କେଟ ନିୟନ୍ତ୍ରଣରୁ ବାହାରି ଯିବା ଏବଂ ଆମେ ସବୁ କଥାରେ ନିଜେ ଟିକେ ଚିନ୍ତା କରିବା। ଡାକ୍ତର ପାଖକୁ ଯାଉ, ପରୀକ୍ଷା କରିବା ପାଇଁ ଯାଉ, ଟିକେ ବୁଦ୍ଧିମତାକୁ ପ୍ରୟୋଗ କରିବା ଯେ ଖର୍ଚ୍ଚ ଆମେ କରିବା। ଆଗରୁ ଜାଣିଛ ଡାକ୍ତରମାନେ ଆମ ଝାଳ ଆମ ପରିସ୍ରା ଦେଖିକି ଜାଣିପାରୁଥିଲେ ବା ବାସ୍ନାରୁ ଜାଣିପାରୁଥିଲେ ରୋଗ କ'ଣ ହେଇଛି। ବର୍ତ୍ତମାନ ଯେହେତୁ ଜଟିଳ ହେଇଯାଇଛି ଆମର ସମାଜ, ଜଟିଳ ହେଇଯାଇଛି ପୃଥିବୀ ଏବଂ ସବୁ ପ୍ରକୃତିକୁ ଆମେ ତ ଡିଷ୍ଟର୍ବ କରିଦେଇଛେ, ତେଣୁ ବିଭିନ୍ନ ପ୍ରକାର ପରିବର୍ତ୍ତନ ହେଉଛି। ତେବେ ପରୀକ୍ଷା ଗୋଟେ ଦରକାର ନ କରିକି ଆଜିକାଲି ଡାକ୍ତରମାନେ 10 ରକମ ପରୀକ୍ଷା କରୁଛନ୍ତି। ଗୋଟେ ମେଡିସିନ, 2 ମେଡିସିନ, 3 ମେଡିସିନ ଦେବା ଜାଗାରେ ଆଜିକାଲି 8-10 ଲେଖୁଛନ୍। ଆଉ ଆମର ବି ପ୍ରକୃତି ସେଇଆ ହେଇଯାଇଛି, ଯେତେ ଶୀଘ୍ର ହେଇଯିବ ଭଲ ହେଇଯିବ ସେତେ ଭଲ। କିନ୍ତୁ ଏ ଦେହଟା ବି ଗୋଟେ ସବୁଠୁ ସଫିଷ୍ଟିକେଟେଡ୍ ମେସିନ୍, ଏବଂ ସିଏ କିଛି ନିର୍ଦ୍ଦିଷ୍ଟ ତାର ଅଛି, ସିଏ ଯେତିକି ଚିହ୍ନି ପାରିବ ତାକୁ ସିଏ ରିସିଭ୍ କରିବ, ଯାହାକୁ ଚିହ୍ନି ନ ପାରିବ ସିଏ ଛାଡ଼ିଦେବ। ଅର୍ଥାତ୍ ଆମର ଯୋଉ ଏକ୍ସକ୍ରିସନାରୀ ପ୍ରୋସେସ୍ ବା ଆମର ଝାଳ ନିର୍ଗତ ହବା, ପରିସ୍ରା ବାହାରିବା, ଆମେ ମଳତ୍ୟାଗ କରୁଛେ, ସେଥିରେ ବାହାରିଯିବ। ତେଣୁ ସିଏ କିଛି ଦରକାର ନୁହେଁ, କିନ୍ତୁ ଆମେ ପଇସା ଖର୍ଚ୍ଚ କରିକି କିଣିଲେ ଯେମିତି ଡାକ୍ତର ପ୍ରେସ୍କ୍ରାଇବ୍ କଲେ। ତେଣୁ ଆମର ଅଭ୍ୟାସଗତ ପରିବର୍ତ୍ତନ ବି ବହୁତ ଦରକାର, ମାନସିକତାର ପରିବର୍ତ୍ତନ ଦରକାର। ସବୁବେଳେ ଯେ ଆମର ଗୋଟେ ଉଳିରେ ଜ୍ୱର ଠିକ ହେଇଯିବ, ଆମ ଦେହର ଯାହା ସମସ୍ୟା ଅଛି ସମାଧାନ ହେଇଯିବ, ସେଟା ଭାବିବା ଭୁଲ। ଆମେ ଡାକ୍ତରଙ୍କ ପରାମର୍ଶ ନେବା ନିଶ୍ଚିତ ଭାବରେ, କିନ୍ତୁ ସେଥିରେ ଯୋଉ ବାଣିଜ୍ୟିକ କାରବାର ରହୁଛି ସେଇ ଭିତରେ ଯଦି ଆମେ ନିଜେ ନିଜେ ସମ୍ପୃକ୍ତ ହେଇଯିବା, ତାହେଲେ ଆମକୁ ସେଭ୍ କରିବା ପାଇଁ କେହି ଲୋକ ନାହାନ୍ତି।
1: ତେବେ ଆଲୋଚନା ତ ଅନେକ କଥା ହେଲା, ତେଣୁକରି ଆମେ ବୁଝି ବିଚାରିକରି ଆମର ନିଜ କଥା ନିଜେ ବୁଝିବା, ପରିବାରର କଥା ବୁଝିବା, ଏବଂ ଆମ ପରିବାରର ପ୍ରତ୍ୟେକ ସଦସ୍ୟମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା, ସେମାନେ କେମିତି ଆଗକୁ ଯାଇପାରିବେ, ଶିକ୍ଷା ଦୀକ୍ଷାଠୁ ଆରମ୍ଭ କରିକି ଆମ ଦେଇ କିସ ହେଇପାରିବ ସେ ଦିଗ ପ୍ରତି ମଧ୍ୟ ଆମେ ଧ୍ୟାନ ଦେବା।
0: ରୋଗ ନ ହବା ଆଗରୁ ଆମେ ଠିକ ରହିବାର ଯଦି ପନ୍ଥାଟାକୁ ଅବଲମ୍ବନ କରିବା ନା, ବହୁତ ସମୟରେ ଆମ ରୋଗବାଗ ହବନି। ଏବଂ ସ୍ୱାସ୍ଥ୍ୟଠୁ ବଡ଼ ସମ୍ପଦ କିଛି ନାହିଁ, ବହୁତ ବଡ଼ ବଡ଼ ପୁଞ୍ଜିପତି ବି ଯାଇଛନ୍ତି ବିଭିନ୍ନ କଥା ମେସେଜ ଦେଇକି ଦୁନିଆକୁ, ଯେ ତୁମେ ପଇସାରେ ସବୁ କିଛି କିଣିପାରିବ କିନ୍ତୁ ସ୍ୱାସ୍ଥ୍ୟ କିଣିପାରିବନି। କିନ୍ତୁ ବଜାର ବ୍ୟବସ୍ଥା ଏମିତି ହେଇଛି, ଆମ ସ୍ୱାସ୍ଥ୍ୟକୁ ବିଗିଡ଼ାଇବା ପାଇଁ କୌଣସି ପ୍ରକାରର ଚେଷ୍ଟା ସେମାନେ ଛାଡ଼ିନାହାନ୍ତି। ତେଣୁ ଆମେ ନିଜକୁ ନିଜେ ସୁଧାରିବା, ନିଜର ଯୋଉଟା କୁହାଯାଏ ରକ୍ଷଣଶୀଳତାକୁ ବଢ଼େଇବା ଏବଂ କମ୍ ଖର୍ଚ୍ଚ କରିବା, ଏଇସବୁ ପରିସ୍ଥିତିକୁ ଯୋଉଟା ଆମ ବାପା ଜେଜେବାପା ମାନେ କହୁଥିଲେ, ଯୋଉ ସବୁ କଥା କହୁଥିଲେ ସିଏ ଅମୃତବାଣୀ, ଏବଂ ସିଏ ସବୁଦିନ ପର୍ଯ୍ୟନ୍ତ ସୃଷ୍ଟି ଯେତେ ଦିନ ପର୍ଯ୍ୟନ୍ତ ରହିଥିବ ମଣିଷ ସମାଜ ପାଇଁ ଭଲ କଥା ସେଟା, ଏବଂ ଅତି ଉତ୍ତମ କଥା, ଏବଂ ସେଇଟା ହିଁ ଆମର କଲ୍ୟାଣକାରୀ। ହଉ, ଅନେକ କଥାବାର୍ତ୍ତା ହେଲେ, ତାହେଲେ ଆଜିକା କାର୍ଯ୍ୟକ୍ରମ ରଖିବା ଆଗରୁ ଆଉ ଥରେ ଶ୍ରୋତା ବନ୍ଧୁମାନଙ୍କୁ କହି ରଖିବା ଯେ ଆମର ପୁରୁଣା ଅଭ୍ୟାସ ଥିଲା, ଆମେ ବାପା, ମାମୁଁ, କାକା, ପିଉସା, ପିଉସୀ ଏମାନଙ୍କ ପାଖକୁ ଚିଠି ଲେଖୁଥିଲେ, ସିଏ ଦରକାର ହେଲେ, ଏବେ ତ ଟେଲିଫୋନ୍ ହେଇଗଲାଣି, ତେଣୁ ଟେଲିଫୋନ୍ରେ ଆମେ କାମ କରିଦଉଛୁ। କିନ୍ତୁ ବାରିପଦା ଆକାଶବାଣୀ ଭଳି ଗୋଟେ ଆଞ୍ଚଳିକ ବେତାର କେନ୍ଦ୍ରର ଯୋଉ ଭିତ୍ତିଭୂମି ରହିଛି, ଆଜିକାର କଥା ନୁହେଁ, ଯୋଉ ଦିନ ହେଲାଣି ଆପଣମାନେ ଜାଣିଥିବେ ବାରିପଦା ଆକାଶବାଣୀର କେବେରୁ ଆସିଲା ସ୍ଥିତିକୁ, ସେ ସ୍ଥିତିକୁ ବଜାୟ ରଖିବା ପାଇଁ ଏବଂ ଆମର ଆକାଶବାଣୀର କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ଆପଣମାନଙ୍କର ଚିଠି ନିହାତି କାମ୍ୟ, ଏବଂ ଆପଣଙ୍କର ଅଭ୍ୟାସଗତରୁ ବି ପରିବର୍ତ୍ତନ ହେଇଯିବ ଚିଠି ଲେଖିକି ଦେଖିଲେ, ଆମ କଥାଟା ବି ଉତ୍ଥାପନ କରିବା, ଭଲ ଲାଗିବ କାର୍ଯ୍ୟକ୍ରମ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 7570002, ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଆଜି ଦିନର ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଚାଷବାସ ଚିଠିପତ୍ରର ଉତ୍ତର ଡାଏଲଅଟ୍ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ।

0: ଭାରତ ଏବଂ ଦକ୍ଷିଣ ଆମେରିକା ଦ୍ୱାରା ପ୍ରସ୍ତୁତ ଆଇସିସି ଓମେନ୍ସ ଟି20 କ୍ରିକେଟ୍ ୱାର୍ଲ୍ଡ କପ୍ 2016 ରିଲି କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ।
1: जगजीत सिंह की थी, गीत के बोल इंदिवर के और संगीत जगजीत सिंह का है।
2: आइए सुने कार्यक्रम हवा महल।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଗୀତରେ ନେଇଛୁ।

ଶୁଣୁଥିଲେ ଏକକ ଚଳଚ୍ଚିତ୍ର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୀତରେ ନେଇଥିଲୁ ଦବାଙ୍ଗ ଚଳଚ୍ଚିତ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଶୁଣିପାରିବେ ଟିକିଏ ପରେ।